ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା ଆଜି ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଆଜିର ଭାବନା।

ଅପରିଚିତ ଅରଣ୍ୟ ମଧ୍ୟରେ ଯାଉଥିଲେ ଜଣେ ପଥିକ। ହଠାତ୍ ଜଙ୍ଗଲର କେଉଁ ଅଜଣା ଦିଗରୁ ଏକ ତୀର ଆସି ବିଦ୍ଧ ହେଲା ତାଙ୍କ ଛାତିରେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାରେ ଟଳି ପଡ଼ିଲେ ପଥିକ। ଆଖପାଖର କିଛି ଲୋକ ଦୌଡ଼ି ଆସିଲେ ତାଙ୍କ ପାଖକୁ। ଛାତିରୁ ତୀର ବାହାର କରି ଚିକିତ୍ସାର ବ୍ୟବସ୍ଥା କରିବାକୁ ବ୍ୟସ୍ତ ହେଲେ ସେମାନେ। ଅଥଚ ଠିକ୍ ସେହି ସମୟରେ ସଙ୍କଟାପନ୍ନ ଅବସ୍ଥାରେ ଥିବା ପଥିକ କହିଲେ, ରୁହ, ତମେ ପରେ ମୋ ଛାତିରୁ ବାହାର କରିବ ଏ ତୀର। ପ୍ରଥମେ ମୋତେ ଜାଣିବାକୁ ହେବ ଏ ତୀର କିଏ ଓ କାହିଁକି ମାରିଲା। ସାହାଯ୍ୟ କରିବାକୁ ଆସିଥିବା ଲୋକେ ବ୍ୟସ୍ତ ହୋଇ କହିଲେ, ସେ କଥା ଆମେ ପରେ ବି ଜାଣିପାରିବା, ମାତ୍ର ପ୍ରଥମେ ଆପଣଙ୍କ ଚିକିତ୍ସା ଜରୁରୀ ଅଟେ। ତୀରବିଦ୍ଧ ପଥିକ ସେମାନଙ୍କ କଥା ନ ଶୁଣି ପୁଣି କହିଲେ, ରୁହ, ମୋତେ ଜାଣିବାକୁ ହେବ ଏ ତୀର ବିଷାକ୍ତ ନା ବିଷାକ୍ତ ନୁହେଁ। ଲୋକମାନେ ତାଙ୍କୁ ବୁଝେଇ କହିଲେ, ସେ କଥା ଆମେ ପରେ ବୁଝିଲେ ବି ହେବ, ଆପଣଙ୍କ ଅବସ୍ଥା ଯେ ଗୁରୁତର, ତୁରନ୍ତ ଚିକିତ୍ସା ଆବଶ୍ୟକ। ସଂସାରରେ ମଣିଷର ଅବସ୍ଥା ଠିକ୍ ଏହି ସରବିଦ୍ଧ ପଥିକ ପରି। ଏ କଥା କହିଥିଲେ ବୁଦ୍ଧ ଆଜକୁ 2500 ବର୍ଷ ପୂର୍ବେ। ନାନାଦି ଅପ୍ରାସଙ୍ଗିକ ଯୁକ୍ତି ତର୍କ ମୂଲ୍ୟହୀନ ଶାସ୍ତ୍ର ପୁରାଣ ଦର୍ଶନ ଅନ୍ଧବିଶ୍ୱାସର ଜାଲରେ ଛନ୍ଦି ହୋଇଛି ମଣିଷ। ଦୁଃଖର ତୀର ପଶିଛି ତାର ଛାତିରେ, ଅବସ୍ଥା ସଙ୍କଟାପନ୍ନ, ମାତ୍ର ଚିକିତ୍ସାର ବ୍ୟବସ୍ଥା ନକରି ମଣିଷ ତାର ମୂଲ୍ୟବାନ ସମୟ ଶ୍ରମ ଓ ଜୀବନ ବ୍ୟର୍ଥରେ ନଷ୍ଟ କରିଚାଲିଛି ବୋଲି କହିଥିଲେ ବୁଦ୍ଧ। ମଣିଷ କି ଦୁଃଖ ପାଏ? ଦୁଃଖର କାରଣ କ'ଣ? ଦୁଃଖର ନିରାକରଣ ସମ୍ଭବ କି? ଏହିସବୁ ମୌଳିକ ପ୍ରଶ୍ନର ଉତ୍ତର ଖୋଜିଥିଲେ ବୁଦ୍ଧ। ଜଗତର ହିତ ପାଇଁ ଘୋଷଣା କରିଥିଲେ ଚାରୋଟି ସନାତନ ଆର୍ଯ୍ୟ ସତ୍ୟର। ତନ୍ମଧ୍ୟରୁ ପ୍ରଥମଟି ହେଲା, ମଣିଷ ଦୁଃଖରେ ଅଛି। ଦ୍ୱିତୀୟ ଆର୍ଯ୍ୟ ସତ୍ୟ ହେଲା, ଦୁଃଖର କାରଣ ଅଛି। ତୃତୀୟଟି ହେଲା, କାରଣ ଯଦି ଅଛି ତାର ନିରାକରଣ ମଧ୍ୟ ସମ୍ଭବ। ଚତୁର୍ଥ ତଥା ଶେଷ ଆର୍ଯ୍ୟ ସତ୍ୟ ହେଲା, ଏମିତି ଏକ ଦଶା ଅଛି ଯେଉଁଠି ଦୁଃଖ ନଥାଏ। ମଣିଷ ଜୀବନରେ ଦୁଃଖ ନିବୃତ୍ତି ସମ୍ଭବ ଅଟେ, ତେବେ ସେଥିପାଇଁ ଅଷ୍ଟାଙ୍ଗ ମାର୍ଗ ଅନୁସରଣ କରିବାକୁ ହେବ। ତାହା ହେଲା ସଦ୍ଭାବନା, ସତ୍ବୁଦ୍ଧି, ସତ୍କଥନ, ସତ୍କାର୍ଯ୍ୟ, ସତ୍ ଜୀବିକା, ସତ୍ ଉଦ୍ୟମ, ସତ୍ଚେତନା ଏବଂ ସତ୍ ସମାଧି। ଏକ ଉତ୍ତମ ନୈତିକ ଜୀବନଯାପନ ପାଇଁ ବୁଦ୍ଧ ପାଞ୍ଚଟି କଥା ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହାକୁ ପଞ୍ଚଶୀଳ ଭାବେ ଅଭିହିତ କରାଯାଏ। ତଦନୁଯାୟୀ ମଣିଷକୁ ଏହିସବୁ କର୍ମରୁ ନିବୃତ୍ତ ହେବାକୁ

0: ପଡ଼ିବ। ଯେକୌଣସି ଜୀବକୁ ହତ୍ୟା ବା କଷ୍ଟ ଦେବା, ଚୋରି, ଉତ୍କୋଚ ଗ୍ରହଣ ବା ଦୁର୍ନୀତିଯୁକ୍ତ କାର୍ଯ୍ୟ, ଯୌନ ବ୍ୟଭିଚାର ଓ ଅନୈତିକ ଯୌନ ସମ୍ପର୍କ, ମିଥ୍ୟା ବଚନ, କୁସାରଟନ ଏବଂ କଟୁବଚନ ବ୍ୟବହାର ଏବଂ ଶେଷରେ ମାଦକ ଦ୍ରବ୍ୟ ସେବନ। ମାନବ ସମାଜର ଇତିହାସରେ ପ୍ରଥମ ଥର ପାଇଁ ଏକ ବୈଜ୍ଞାନିକ ଧର୍ମର ଘୋଷଣା କରିଥିଲେ ବୁଦ୍ଧ। କୌଣସି କାଳ୍ପନିକ ସତ୍ୟ ମତବାଦ, ମିଥ୍ୟା ଆଶ୍ୱାସନା, ଯୁକ୍ତି ତର୍କ, ମୂଲ୍ୟହୀନ କର୍ମକାଣ୍ଡ ଦ୍ୱାରା ମଣିଷର ମୂଳ ସମସ୍ୟାର ସମାଧାନ ହୋଇପାରିବ ନାହିଁ ବୋଲି ଶିକ୍ଷା ଦେଇଥିଲେ ବୁଦ୍ଧ। ଆଧୁନିକ ସମୟରେ ଅନେକ ବୈଜ୍ଞାନିକ, ବୁଦ୍ଧିଜୀବୀ, ଲେଖକ, ସାଧକ, ଚିକିତ୍ସକ ବୁଦ୍ଧଙ୍କୁ ସର୍ବକାଳୀନ ସର୍ବଶ୍ରେଷ୍ଠ ମନୋଚିକିତ୍ସକ ବୋଲି କହିଛନ୍ତି। କାରଣ ମଣିଷର ମନ, ଭାବନା, ପ୍ରବୃତ୍ତି, ବାସନା, ଚିତ୍ତର ପ୍ରକୃତି, କାମନାର ମତିଗତି, ଏସବୁର ବୈଜ୍ଞାନିକ ବିଶ୍ଳେଷଣ ଓ ଅଧ୍ୟୟନ ଥିଲା ବୁଦ୍ଧଙ୍କ ଶିକ୍ଷାର ମୁଖ୍ୟ ଅଙ୍ଗ। ବୁଦ୍ଧଙ୍କୁ ଜଣେ ଦାର୍ଶନିକ କିମ୍ବା ଧର୍ମଗୁରୁ ବୋଲି କହିବା ଭୁଲ ହେବ। ଆସ୍ଥା, ଶ୍ରଦ୍ଧା, ବିଶ୍ୱାସର ସ୍ଥାନ ନାହିଁ ତାଙ୍କ ଶିକ୍ଷାରେ। ଚିନ୍ତନ, ମନନ, ବିଶ୍ଳେଷଣ, ପ୍ରୟୋଗ ଏବଂ ନିଜସ୍ୱ ଅନୁଭବ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ତାଙ୍କ ନିର୍ଦ୍ଦେଶ ଥିଲା, ମୁଁ କହୁଛି ବୋଲି ବିଶ୍ୱାସ କର ନାହିଁ, ତୁମର ଅନୁଭବ ହିଁ ମହତ୍ତ୍ୱପୂର୍ଣ୍ଣ, ତୁମେ ହିଁ ତୁମର ମୁକ୍ତିଦାତା। ତାଙ୍କ ବଚନ ହେଲା, ଅପଦୀପୋ ଭବଃ, ନିଜେ ହିଁ ନିଜର ଦୀପ ହୁଅ। ଈଶ୍ୱରଙ୍କ ସମ୍ବନ୍ଧରେ ସାରା ଜୀବନ କିଛି ନ କହି ନୀରବ ରହିଥିବା ବୁଦ୍ଧଙ୍କୁ ଓଶୋ କହିଥିଲେ ମହା ଆସ୍ତିକ। ପାଶ୍ଚାତ୍ୟ ଲେଖକ ଓ ଦାର୍ଶନିକ ଏଚ୍ଜି ୱେଲ୍ସ କହିଥିଲେ, ପୃଥିବୀରେ ବୁଦ୍ଧଙ୍କ ପରି ଈଶ୍ୱରୀୟ ବ୍ୟକ୍ତି ଓ ଈଶ୍ୱର ବିରୋଧୀ ବ୍ୟକ୍ତି ଏକସଙ୍ଗେ ପାଇବା ସମ୍ଭବ ନୁହେଁ। ତାଙ୍କ ଭାଷାରେ, ସୋ ଗଡ୍ ଲାଇକ୍ ଆଣ୍ଡ ସୋ ଗଡ୍ ଲେସ୍।
1: ଆଜିର ଭାବନା ଶୁଣିଲେ ରଚନା ଏବଂ ଉପସ୍ଥାପନା ମନୋଜ କୁମାର ପୂଜାରୀ, ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ 451। ସଙ୍ଗୀତ ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି, ବର୍ଣ୍ଣନା ବସନ୍ତ ମହାନ୍ତି। ଶିଳ୍ପୀମାନେ ହେଲେ ଶରତ କୁମାର ନାୟକ, ମନ୍ମଥ ମିଶ୍ର, ପଦ୍ମାବତୀ ଦ୍ୱିବେଦୀ ଏବଂ ଶୈଳଭାମା ମହାପାତ୍ର।

ବ୍ରାହ୍ମଣର ଧିକ୍କାର ଫଳରେ ଅର୍ଜୁନ ଅଗ୍ନିରେ ଝାସ ଦେବାକୁ ଚାହିଁଛନ୍ତି। କୃଷ୍ଣ ତାଙ୍କୁ ନିବାରଣ କରି ସାଙ୍ଗରେ ଧରି ଦିବ୍ୟରଥ ଆରୋହଣ ପୂର୍ବକ ଅନନ୍ତ ଜ୍ୟୋତି ସମୁଦ୍ର ପରପାରରେ ଅବସ୍ଥିତ ଦିବ୍ୟ ଭବନରେ ଉପନୀତ ହେଲେ। ଅନନ୍ତ ଶଯ୍ୟାଶାୟୀ ପରମ ପୁରୁଷୋତ୍ତମ ଭଗବାନ ଅଷ୍ଟଭୁଜ ବିଷ୍ଣୁଙ୍କୁ ଭେଟିଲେ। ବିଷ୍ଣୁ କୃଷ୍ଣାର୍ଜୁନଙ୍କୁ ବ୍ରାହ୍ମଣ ଶିଶୁ ପ୍ରତ୍ୟର୍ପଣ କଲେ ଓ ଯଥାଶୀଘ୍ର ଭୂଭାର ହରଣ କାର୍ଯ୍ୟ ଶେଷ କରି ତାଙ୍କ ନିକଟକୁ ଫେରିଆସିବାକୁ ନିର୍ଦ୍ଦେଶ ଦେଲେ। କୃଷ୍ଣାର୍ଜୁନ ବ୍ରାହ୍ମଣ ଶିଶୁଙ୍କୁ ଧରି ଦ୍ୱାରକା ଫେରିଛନ୍ତି।

0: ଏଇଠି ଶେଷ ହେଲା ଶ୍ରୀମଦ୍ ଭାଗବତ ଦଶମ ସ୍କନ୍ଧର ଦ୍ୱାରକା ଲୀଳା।
1: ପ୍ରଚାର କରୁ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ ଥିଲା 451। ଆକାଶବାଣୀ ବଲାଙ୍ଗୀର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। ରାଜ୍ୟ ଖୁବ୍ ଜଲ୍ଦି ନୂଆ ଚଳଚ୍ଚିତ୍ର ନୀତି ପ୍ରଣୟନ କରାଯିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍। ଗଲାକାଲି ଭୁବନେଶ୍ୱର ସଂସ୍କୃତି ଭବନରୁ ହୋଇଥିବାର ଗୋଟିଏ ସ୍ୱତନ୍ତ୍ର ଆଲୋଚନା ଚକ୍ରଥି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଆ ସିନେମାର ଉନ୍ନତି ଲାଗି ବର୍କସ୍ ଚଳଚ୍ଚିତ୍ର ଭିତ୍ତିଭୂମି ପ୍ରସ୍ତୁତ କରାଯିବା। ସେ କହିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ସଂସ୍କୃତି, କଳିଙ୍ଗର ସାମୁଦ୍ରିକ ଇତିହାସ, ଆଦିବାସୀ ସଂସ୍କୃତି, ବନ୍ୟା ବାତ୍ୟା ସମିଆତି ଘଟିଥିବା ଲୋକର କାହାଣୀ ବାଗିରେ ବହୁତ ମୌଳିକ ବିଷୟ ରହିଛି। ସେମାନଙ୍କର ଉପରେ ସିନେମା ତିଆରି ଲାଗି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସେସବୁକେ ନେଇକରି ସିନେମା ତିଆରି କରାଗଲେ ଲୁକୁ ଲୁଭେଇ ପାର୍ବା। ସିନେମା ତିଆରି ଲାଗି ରାଜ୍ୟ ଫିଲ୍ମ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍ର ଦରକାର ଅଛି ଆର୍ ଏନ୍ତା ପ୍ରତିଷ୍ଠାନ ରାଜ୍ୟ ସ୍ଥାପନା କରାଯିବା ବୋଲିକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ଆଲୋଚନା ଚକ୍ରଥି ଓଡ଼ିଆ ସାହିତ୍ୟ ଓଡ଼ିଆ ଭାଷା ସାହିତ୍ୟ ଆର୍ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କର ସହିତ ବହୁତ କଳାକାର ଆର୍ ସିନେ ଟେକ୍ନିସିଆନ୍ମାନେ ଯୋଗ ଦେଇଥିଲେ। ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରନୁ ଥିବା ରାଘର ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଆଇବା ସୋମବାର ଆର୍ ଆଇବା 25 ତାରିଖ ଦିନ ହେବାର୍କେ ଥିବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବା, ରାଜ୍ୟ ହେଉଥିବାର ଜବର ଖରାକେ ନଜରତି ରଖିକରି ନିଷ୍ପତ୍ତି ନିଆଯିବାର ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ମିଳିଛି। ଓଡ଼ିଶାନ ସମୁଦ୍ର ସମ୍ପଦକେ ନେଇକରି ନିରନ୍ତର ଅଭିବୃଦ୍ଧି ଲାଗି ନୀଳ ଅର୍ଥନୀତି କ୍ଷେତ୍ରର ବିକାଶ ବାବଦେ ଗୋଟିଏ ଉଚ୍ଚା ଦରଜାର ବୈଠକ ଭୁବନେଶ୍ୱର ଲୋକସେବା ଭବନରୁ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କର ଅଧ୍ୟକ୍ଷତାତି ହୋଇଥିବାର ବୈଠକଟି ନୀଳ ଅର୍ଥନୀତି କ୍ଷେତ୍ର ଲାଗି ମତ୍ସ୍ୟ ପ୍ରାଣୀ ସମ୍ପଦ ବିକାଶ ବିଭାଗର ନୋଡାଲ ବିଭାଗ ଭାବେ ମନୋନୀତ କରାଯାଇଛି। ନୀଳ ଅର୍ଥନୀତି ପ୍ରୟାସର ନିରୀକ୍ଷଣ ଆର୍ ସମନ୍ୱୟ ଲାଗି ମୁଖ୍ୟ ଶାସନ ସଚିବଙ୍କର ଅଧ୍ୟକ୍ଷତାତି ଗୋଟିଏ ଟାସ୍କ ଫୋର୍ସ ଗଠନ କରାଯିବା। ଗଲା ମାର୍ଚ୍ଚ ମାସ ହୋଇଥିବା ନୀଳ ଅର୍ଥନୀତି ବାବଦେ ବୈଶ୍ୱିକ ସୁପାରିଶ ଆଧାରରେ ନୀଳ ଅର୍ଥନୀତି ରୋଡ୍ମ୍ୟାପ୍ ଉପରେ ଆଲୋଚନା କରାଯାଇଥିଲା। ରୋଡ୍ମ୍ୟାପ୍ ତିଆରି ଲାଗି ସାମିଲ ଥିବାର ଫି ବିଭାଗନୁ ଜଣେ ଲେଖା ନୋଡାଲ ଅଧିକାରୀଙ୍କୁ ମନୋନୀତ କରିବାର ଲାଗି ନିର୍ଦ୍ଦେଶ ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟିର ଗୋଟିଏ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାତି ହୋଇଯାଇଛି। ଆଇବା ବର୍ଷା ସମୟଥି ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ସବୁ ବ୍ଲକର ବୟଡ଼ ହେଉଥିବାର ଇଲାକାମାନଙ୍କେ କାଣା ସବୁ ପଦକ୍ଷେପ ନିଆଯିବା ସେ ବାବଦେ ଆଲୋଚନା କରାଯାଇଥିଲା। ଏହି ସମୟଥି ସଫା ପିଇବାର ପାନ୍ ଯୋଗାବାର ଲାଗି PSDR ଗ୍ରାମ୍ୟ ଜଳ ଯୋଗାଣ ବିଭାଗକେ ନିର୍ଦ୍ଦେଶ ଦିଆଯାଇଥିଲା। ବର୍ଷା ସମୟଥି ସାପଚବା ଆର୍ ପାନି ବୁଡ଼ିକରି ମୃତ୍ୟୁ ଆର୍ ଚଡ଼କ ମରାତି ଜୀବନ ଗଲେ ମୃତକଙ୍କର ପରିବାରକେ କେନ୍ତା ସାହସ ଟଙ୍କା ଦିଆଯିବା ତାର ଉପରେ ଜୋର୍ ଦିଆଯାଇଥିଲା। ସମ୍ବଲପୁର ବଲାଙ୍ଗୀର ରୁଟ୍ର ହୀରାକୁଦ ଗୋଡ଼ଭଗା ସେକ୍ସନ୍ର ବ୍ରିଜ୍ ଫେରଘାଏ ତିଆରି କାମ ଲାଗି ଆଜି 3 ଟ୍ରେନ୍ର ଚଳାଚଳ ବାତିଲ କରାଯାଇଛି। ବାତିଲ ହୋଇଥିବା ଟ୍ରେନ୍ମାନଙ୍କର ଭିତରେ ସମ୍ବଲପୁର ଜୁନାଗଡ଼ ରୋଡ୍ ପାସେଞ୍ଜର, ବିଲାସପୁର ଟିଟଲାଗଡ଼ ପାସେଞ୍ଜର ଆର୍ ଟିଟଲାଗଡ଼ ରାୟପୁର ପାସେଞ୍ଜର ଟ୍ରେନ୍ ଅଛି। ଟ୍ରେନ୍ ସେବାତି ହୋଇଥିବାର ଏହି ପରିବର୍ତ୍ତନକେ ନଜରଥି ରଖିକରି ଯାତ୍ରୀମାନଙ୍କୁ ସେମାନଙ୍କର ଯାତ୍ରା ଯୋଜନା କରବାରକେ ପୂର୍ବତଟ ରେଳବାଇ ତରଫରୁ ପରାମର୍ଶ ଦିଆଯାଇଛି। କଳାହାଣ୍ଡି ଜିଲ୍ଲାନୁ ଆଇବା ସ୍ୱତନ୍ତ୍ର ସଘନ ସଂଶୋଧନ SIR 2026 କାର୍ଯ୍ୟକ୍ରମକେ ସୁରୁକୃତି ପରିଚାଳନା କରବାର ଲାଗି ଭବାନୀପାଟଣାଠାରେ ଗୋଟିଏ ବୈଠକ ହୋଇଯାଇଛି। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କର ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ମତଦାତା ତାଲିକର ସଠିକତା, ଘରେ ଘରେ ସର୍ବେକ୍ଷଣ, ଯୋଗ୍ୟ ଆର୍ ଅଯୋଗ୍ୟ ମତଦାତା ଚିହ୍ନଟ ପ୍ରକ୍ରିୟାକେ ଠିକ୍ ସମୟଥି ସାରବାର ଲାଗି ଆଲୋଚନା ହୋଇଥିଲା। ତେଲ ଆର୍ ରନ୍ଧା ଗ୍ୟାସ୍ ବାବଦେ ହେଉଥିବାର ଅସୁବିଧାକେ ନଜରତି ରଖିକରି କଳାହାଣ୍ଡି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାତି ଭବାନୀପାଟଣାଠାରେ ଗୋଟିଏ ଜରୁରୀ ବୈଠକ ହୋଇଯାଇଛି। ବୈଠକଟି ଯୋଗାଣ ବିଭାଗ ଅଧିକାରୀ ଆର୍ ତେଲ ଯୋଗାଣକାରୀ ସଂସ୍ଥାମାନଙ୍କର ଅଧିକାରୀମାନେ ଉପସ୍ଥିତ ଥିଲେ। ପେଟ୍ରୋଲ ଡିଜେଲ ଆର୍ ରନ୍ଧା ଗ୍ୟାସ୍ ଯୋଗାଣ ଆର୍ ସରକାରଙ୍କ ତରଫରୁ ସ୍ଥିର କରାଯାଇଥିବା ଦାମ୍ଟି ବିକିବାରଟା ସୁନିଶ୍ଚିତ କରିବାର ଉପରେ ବୈଠକଟି ଜୋର୍ ଦିଆଯାଇଥିଲା। ନୂଆପଡ଼ା ଜିଲ୍ଲାନୁ ଖଡ଼ିଆଲ ବିଜ୍ଞାପିତ ଅଞ୍ଚଳ ପରିଷଦ ବୈଠକ ହୋଇଯାଇଛି। ଖଡ଼ିଆଲ NSC ଅଧ୍ୟକ୍ଷ ଉଜ୍ଜଲ ଗୁପ୍ତାଙ୍କ ଅଧ୍ୟକ୍ଷତା ହୋଇଥିବା ବୈଠକଟି ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇକରି ଅଞ୍ଚଳର କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପମାନଙ୍କର ସ୍ଥିତି ବାବଦେ ସମୀକ୍ଷା କରିଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ସାଂସ୍କୃତିକ ଅନୁଷ୍ଠାନ ତରଫରୁ 8 ବୀର ବିକ୍ରମ ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହଟି ଖଡ଼ିଆଲ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗ ଦେଇକରି ଖଡ଼ିଆଲ ଇଲାକାର ନାଟ୍ୟ ପରମ୍ପରା ବିଷୟ ସୂଚନା ଦେଇଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଭାରତକେ ଆଇବାର ଲାଗି ପାଗ ଅନୁକୂଳ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ଦକ୍ଷିଣ ବଙ୍ଗୋପସାଗର ଆର୍ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଇଲାକାକେ ମୌସୁମୀ ପହଞ୍ଚିବାର ସମ୍ଭାବନା ଅଛି। ଏବେ 24 ଘଣ୍ଟା ଭିତରେ ରାଜ୍ୟର ପାଖାପାଖି ସବୁ ଜିଲ୍ଲାନ ଚଡ଼କ ମାରିକରି ବର୍ଷା ହେବା ବୋଲିକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଛିନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

0: ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ପୁନରୁଦ୍ଧାର ଓ ଉନ୍ନତି ପାଇଁ ରାଜ୍ୟ ସରକାର ନୂତନ ଚଳଚ୍ଚିତ୍ର ନୀତି ପ୍ରଣୟନ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଗତକାଲି ଭୁବନେଶ୍ୱର ସଂସ୍କୃତି ଭବନରେ ଆୟୋଜିତ ଆଲୋଚନାଚକ୍ରରେ ଚଳଚ୍ଚିତ୍ର ଜଗତର କଳାକାର ଓ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଓଡ଼ିଆ ସିନେମା ରାଜ୍ୟର ଅସ୍ମିତା, ସଂସ୍କୃତି ଓ ଜୀବନଶୈଳୀର ପ୍ରତିଛବି ବୋଲି କହିଛନ୍ତି। ରାଜ୍ୟରେ ଏକ ଚଳଚ୍ଚିତ୍ର ପ୍ରଶିକ୍ଷଣ ପ୍ରତିଷ୍ଠାନ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ରାଜ୍ୟରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ସିଲିଣ୍ଡର ପର୍ଯ୍ୟାପ୍ତ ପରିମାଣର ମହଜୁଦ ଥିବା ତୈଳ ବିପଣନ କମ୍ପାନୀମାନେ ସ୍ପଷ୍ଟ କରିଛନ୍ତି। ଇନ୍ଧନ ଯୋଗାଣ ସ୍ଥିତି ସ୍ୱାଭାବିକ ଓ ସ୍ଥିର ରହିଛି। ଲୋକମାନଙ୍କୁ ଆତଙ୍କିତ ହୋଇ ଅତ୍ୟଧିକ ତୈଳ କ୍ରୟ ନ କରିବାକୁ ତୈଳ କମ୍ପାନୀଗୁଡ଼ିକ ଅନୁରୋଧ କରିଛନ୍ତି। କଳାହାଣ୍ଡି ଜିଲ୍ଲାରେ ତୈଳ ଓ ରନ୍ଧନ ଗ୍ୟାସ ଯୋଗାଣ ନେଇ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ସେ ବିଶ୍ୱଶାନ୍ତି, ଦେଶର ଉନ୍ନତି ଓ ସମଗ୍ର ଜଗତର କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦେଶବାସୀଙ୍କୁ ପେଟ୍ରୋଲିୟମ ସାମଗ୍ରୀର ସନ୍ତୁଳିତ ବ୍ୟବହାର କରି ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ସାଧାରଣ ପରିବହନ ସେବାର ସୁପରିଚାଳନା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ କାର୍ଯ୍ୟାଳୟରେ ପରିବହନ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ବସ୍ ଓ ଟ୍ରକ୍ ମାଲିକ ସଂଘ ସହ ତୈଳ କମ୍ପାନୀ ପ୍ରତିନିଧିମାନଙ୍କ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରତ୍ୟେକ ଜିଲ୍ଲାରେ ବସ୍ ଓ ଟ୍ରକ୍ ପାଇଁ ସ୍ୱତନ୍ତ୍ର ପେଟ୍ରୋଲ ପମ୍ପ ସଂରକ୍ଷିତ ରଖିବା, ନିର୍ଦ୍ଦିଷ୍ଟ ଆଉଟଲେଟ୍ରେ ପର୍ଯ୍ୟାପ୍ତ ଇନ୍ଧନ ମହଜୁଦ ରଖିବା ଏବଂ ଜାତୀୟ ରାଜପଥ କଡ଼ାରେ ଚିହ୍ନିତ ପମ୍ପ ମାଧ୍ୟମରେ ଯୋଗାଣ ସୁନିଶ୍ଚିତ କରିବା ଲାଗି ନିଷ୍ପତ୍ତି ହୋଇଛି। ଭାରତୀୟ ଜନସଞ୍ଚାର ସଂସ୍ଥାନର କୁଳପତି ଡକ୍ଟର ପ୍ରଜ୍ଞା ପାଲିୱାଲ ଗୌର ଓଡ଼ିଶା ସୂଚନା ସେବାର ନବନିଯୁକ୍ତ ଅଧିକାରୀମାନଙ୍କୁ ସରକାରୀ ପଦକ୍ଷେପ ଲୋକଙ୍କ ପାଖରେ ପହଞ୍ଚାଇବାରେ ସଚ୍ଚୋଟତା, ସମ୍ବେଦନଶୀଳତା ଓ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଆଇଆଇଏମ୍ସି ଢେଙ୍କାନାଳରେ ଓଡ଼ିଶା ସୂଚନା ସେବା ଅଧିକାରୀମାନଙ୍କ ଦଶଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଯାପନୀ ଅଧିବେଶନରେ ଡକ୍ଟର ଗୌର କହିଛନ୍ତି, ତୃଣମୂଳ ସ୍ତରରେ ଗଣତାନ୍ତ୍ରିକ ଯୋଗାଯୋଗ ଓ ସୁଶାସନ ସୁଦୃଢ଼ କରିବାରେ ସୂଚନା ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଡେଙ୍ଗୁ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ଏବଂ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଏହି ମଶାବାହିତ ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ଆଜି ଦିବସର ବାର୍ତ୍ତା ରହିଛି, ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ଆଜି ରାଜ୍ୟରେ ସାବିତ୍ରୀ ବ୍ରତ ପାଳନ କରାଯାଉଛି। ଆଜିର ଦିନରେ ବିବାହିତା ନାରୀମାନେ ଦେବୀ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ବ୍ରତଚାରିଣୀମାନେ ବଟବୃକ୍ଷ ମୂଳେ ସତ୍ୟବାନଙ୍କୁ ପୂଜା କରିଥାନ୍ତି। ପୌରାଣିକ ତଥ୍ୟ ଅନୁସାରେ ସାବିତ୍ରୀ ପତିବ୍ରତା ଧର୍ମ ପାଳନ କରି ନିଜ ସ୍ୱାମୀ ସତ୍ୟବାନଙ୍କ ଜୀବନ ଯମରାଜଙ୍କଠାରୁ ଫେରାଇ ଆଣିଥିଲେ। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତା 18-25 ତାରିଖ ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ସମ୍ପର୍କରେ ଜନସାଧାରଣଙ୍କୁ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଛି। ପ୍ରତ୍ୟେକ ବ୍ଲକ ଓ ଗ୍ରାମାଞ୍ଚଳରେ ପାଠାଗାର ସ୍ଥାପନ ସହ ଅମୃତ ସରୋବର ଯୋଜନାରେ 5 ଆଦର୍ଶ ପୁଷ୍କରିଣୀର ବିକାଶ ପାଇଁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦିନିକିଆ ରାୟଗଡ଼ା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଗ୍ରାମ ଉନ୍ନୟନ ସମ୍ପର୍କିତ ଯୋଜନାଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଋଷି ଲକ୍ଷ୍ମଣ ଶିଶୁ ଆଶ୍ରମରେ କଠିନ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଏବଂ ନାଲସାର ଦେୟମୁକ୍ତ ହେଲ୍ପଲାଇନ୍ର ସଠିକ୍ ବ୍ୟବହାର ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର

0: ପଦାପୁର ଗ୍ରାମରେ ମା ଠାକୁରାଣୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଛି। ପାନାବେଡ଼ା ଅଞ୍ଚଳର ବିଭିନ୍ନ ଗ୍ରାମର ଦେବାଦେବୀମାନଙ୍କୁ ଏଥିରେ ନିମନ୍ତ୍ରଣ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ସ୍ୱାସ୍ଥ୍ୟ ଓ ସମାଜ କଲ୍ୟାଣ ବିଭାଗର ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅନ୍ୟପକ୍ଷରେ ଜିଲ୍ଲାର ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବେଲଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପକ୍ଷରୁ ରେତଙ୍ଗ କଲୋନୀସ୍ଥିତ ରେଳବାଇ କଲ୍ୟାଣ ମଣ୍ଡପରେ 70ତମ ରେଳସେବା ପୁରସ୍କାର ଉତ୍ସବରେ 60 ଜଣ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ସମ୍ମାନିତ କରାଯାଇଛି। ଖୋର୍ଦ୍ଧା ରୋଡ୍ ମଣ୍ଡଳ ବିଶିଷ୍ଟ ରେଳସେବା ପୁରସ୍କାରରେ 4ଟି ଦକ୍ଷତା ସିଲ୍ଡ ହାସଲ କରିଛି। ମୌସୁମୀ ଋତୁରେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବନ୍ୟାପ୍ରବଣ ଅଞ୍ଚଳରେ ପୂର୍ବ ପ୍ରସ୍ତୁତି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା 26 ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ରେ ପହଞ୍ଚିବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ କିଶୋରୀ କନ୍ୟାର ଯତ୍ନ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସଞ୍ଜୟ ସ୍ୱାଇଁ।
2: ଶୈଶବର ଅତିରିକ୍ତ ସୁରକ୍ଷା ବଳୟରୁ ମୁକ୍ତ ହୋଇ ଉଭୟ ଶାରୀରିକ ଏବଂ ମାନସିକ ସ୍ୱାଧୀନ ଯୁବାବସ୍ଥାରେ ପ୍ରବେଶ କରିବା ପାଇଁ ବ୍ୟାକୁଳିତ ହେଉଥିବା 10ରୁ 19 ବର୍ଷ ବୟସର ମଧ୍ୟବର୍ତ୍ତୀ ଜୀବନକାଳକୁ କୈଶୋର ଅବସ୍ଥା କୁହାଯାଏ। ଏହି ଅବସ୍ଥାର ଉପଯୁକ୍ତ ଯତ୍ନ ଭବିଷ୍ୟତର ସୁସ୍ଥ ଶିକ୍ଷିତ ତଥା ଦାୟିତ୍ୱ ସମ୍ପନ୍ନ ନାଗରିକ ଗଠନର ଭିତ୍ତି ସ୍ଥାପନ କରିଥାଏ। କିଶୋରୀ କନ୍ୟାମାନଙ୍କର ପୁଷ୍ଟି, ଋତୁସ୍ରାବ, ଶିକ୍ଷା, ମାନସିକ ସ୍ୱାସ୍ଥ୍ୟ, ମାଦକଦ୍ରବ୍ୟ ବ୍ୟବହାର ନିଷେଧ, ଆଘାତ ଏବଂ ହିଂସା ବିପକ୍ଷ ଆତ୍ମରକ୍ଷା କୌଶଳ, ଅଣସଂକ୍ରାମକ ରୋଗ ତଥା ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ସମ୍ପର୍କିତ ଯତ୍ନ ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ପାଇଁ ଅତ୍ୟନ୍ତ ଉପାଦେୟ। ଶୈଶବ ଏବଂ କିଶୋରୀ ଅବସ୍ଥାରେ ନିରୋଗ ଏବଂ ସ୍ୱାସ୍ଥ୍ୟବତୀ ରହିଲେ ପରବର୍ତ୍ତୀ କାଳରେ ମାତୃତ୍ୱଜନିତ ବିପଦଗୁଡ଼ିକର ସମ୍ଭାବନା କ୍ଷୀଣ ହୋଇଥାଏ। ଆଜି କିଶୋରୀ କନ୍ୟାମାନଙ୍କୁ ବିନ୍ସ, ଡାଲି, ଶସ୍ୟ, ସବୁଜ ପନିପରିବା, ଫଳ, ଘିଅ ଆଦି ସହ ସମ୍ଭବ ହେଲେ ଦୁଗ୍ଧ କିମ୍ବା ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟ, ଅଣ୍ଡା, ମାଛ, କୁକୁଡ଼ା ଓ ମାଂସ ପରି ପୁଷ୍ଟିକର ସନ୍ତୁଳିତ ଖାଦ୍ୟ ଖୁଆଇଲେ ସେମାନେ ସୁସ୍ଥ ଏବଂ ବଳିଷ୍ଠ ହୋଇ ଆସନ୍ତା ଦିନମାନଙ୍କରେ ସୁସ୍ଥ ସନ୍ତାନମାନଙ୍କୁ ଜନ୍ମ ଦେବେ। ସକାଳ ଜଳଖିଆ ଠିକ୍ ସମୟରେ ସନ୍ତୁଳିତ ରୂପେ ଗ୍ରହଣ କରିବା ଅତ୍ୟନ୍ତ ଆବଶ୍ୟକ। ମେଦବହୁଳତା ହ୍ରାସ ପାଇଁ ପ୍ରାତଃ ଭୋଜନ ନ କରିବା ଭ୍ରମାତ୍ମକ, ବରଂ ଏହାଦ୍ୱାରା ମେଦବହୁଳତା ବୃଦ୍ଧି ପାଇଥାଏ। ଦୈନିକ ଅତିକମ୍ରେ 6ରୁ 8 ଗ୍ଲାସ୍ ତରଳ ଦ୍ରବ୍ୟ ଯଥା ଜଳ, ବିନା ଚିନିର ତାଜା ଫଳରସ ଏବଂ କ୍ଷୀରପାନ କରିବା କିଶୋରୀ କନ୍ୟାଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଉପାଦେୟ। ଆଜିକାଲି କିଶୋରୀମାନେ ପତଳା ହେବା ପାଇଁ ସ୍ୱଳ୍ପାହାରୀ ହେବା ଦ୍ୱାରା ନିମ୍ନ ଓଜନ ସ୍ତରକୁ ଚାଲିଯାଉଛନ୍ତି, ଯାହା ଉତ୍ତମ ସ୍ୱାସ୍ଥ୍ୟର ପରିପନ୍ଥୀ। ସେହିପରି ଅତ୍ୟଧିକ ସ୍ନେହସାର ଏବଂ ଶ୍ୱେତସାର ଥିବା ବଜାରର ଚଟପଟା ଫାଷ୍ଟଫୁଡ୍ ଖାଇ କିଶୋରୀମାନେ ଅତିରିକ୍ତ ମେଦବହୁଳତାର ଶିକାର ହେବା ସହ ବିଭିନ୍ନ ଅନ୍ତଃସ୍ରାବୀ ହରମୋନ୍ ଅସନ୍ତୁଳନତାରେ ପୀଡ଼ିତ ହୋଇ ଋତୁଚକ୍ର ଏବଂ ପ୍ରଜନନ କ୍ଷମତାକୁ ବିପର୍ଯ୍ୟସ୍ତ କରି ପକାଉଛନ୍ତି। ସରକାରୀ ସ୍ତରରେ ପ୍ରଚଳିତ ସହଯୋଗୀ ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ କିଶୋର ସାଥୀମାନେ ପ୍ରଦାନ କରୁଥିବା ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତାଗୁଡ଼ିକ ଶିକ୍ଷିତା କିଶୋରୀମାନେ ସହଜରେ ପ୍ରକୃତ କ୍ଷେତ୍ରରେ ପ୍ରୟୋଗ କରିପାରନ୍ତି। କୈଶୋର ସ୍ୱାସ୍ଥ୍ୟ ଦିବସ, ଶ୍ରଦ୍ଧା କ୍ଲିନିକ୍, ଋତୁସ୍ରାବଜନିତ ସ୍ୱଚ୍ଛତା କାର୍ଯ୍ୟକ୍ରମ ତଥା ସାପ୍ତାହିକ ଲୌହସାର ବିତରଣ କାର୍ଯ୍ୟକ୍ରମ ଏବଂ ବାର୍ଷିକ 2ଥର କୃମିନାଶକ ବଟିକା ସେବନ କାର୍ଯ୍ୟକ୍ରମଗୁଡ଼ିକର ସିଂହଭାଗ ହିତାଧିକାରୀ କିଶୋରୀ କନ୍ୟାମାନେ ହେବା ବିଧେୟ। କିଶୋରୀ କନ୍ୟାମାନେ 18 ବର୍ଷ ବୟସ ପରେ ବିବାହ କରିବା ଉଚିତ, କାରଣ ସେତେବେଳକୁ ଶାରୀରିକ ଓ ମାନସିକ ରୂପେ ସେମାନେ ପୂର୍ଣ୍ଣ ବିକଶିତ ହେବା ସହ ଗର୍ଭଧାରଣ ପାଇଁ ଉତ୍ତମ ରୂପେ ପ୍ରସ୍ତୁତ ହୋଇସାରିଥାନ୍ତି, ଏଣୁ ଗର୍ଭାବସ୍ଥା ଓ ସନ୍ତାନ ପ୍ରସବରେ ପ୍ରାୟତଃ ସମସ୍ୟା ଦେଖାଦେଇନଥାଏ। କିଶୋରୀ ଅବସ୍ଥାରେ ଅବସାଦଗ୍ରସ୍ତ ଓ ଚିତ୍ତଚାଞ୍ଚଲ୍ୟ 2ଟି ବିଷମ ମାନସିକ ସମସ୍ୟା, ଏହା ସହ ବ୍ରଣ ଏବଂ ଋତୁସ୍ରାବଜନିତ ଉଦରପୀଡ଼ା ସମସ୍ୟା ସମ୍ପର୍କିତ ସମୟ ଉପଯୋଗୀ ଉପଯୁକ୍ତ ସକାରାତ୍ମକ ପରାମର୍ଶ କିଶୋରୀ କନ୍ୟାମାନଙ୍କ ଯତ୍ନର ଏକ ପ୍ରମୁଖ ବିଷୟ। ଅସ୍ଥିର କିଶୋରାବସ୍ଥାରେ ଧୂମପାନ, ମଦ୍ୟପାନ ଏବଂ ଅନ୍ୟାନ୍ୟ ଉତ୍କଟ ନିଷିଦ୍ଧ ମାଦକ ଦ୍ରବ୍ୟଗୁଡ଼ିକର ସ୍ୱାଦ ଜାଣିବା ତଥା ସେଗୁଡ଼ିକ ସେବନର ଚାଞ୍ଚଲ୍ୟକର ଅନୁଭୂତିକୁ ଅଙ୍ଗେ ନିଭାଇବା ପାଇଁ ମନ ଉଚ୍ଚାଟ ହୋଇଥାଏ। ମାତ୍ର ସେଗୁଡ଼ିକ କବଳରେ ଥରେ କବଳିତ ହୋଇଗଲେ ସେଥିରୁ ନିଷ୍କୃତି ମିଳିବା ଦୁଃସାଧ୍ୟ ହୋଇପଡ଼େ। ସେହିପରି କଞ୍ଚା ବୟସରେ ଅସୁରକ୍ଷିତ ଯୌନ ସମ୍ପର୍କ ରଖିବା ଅବାଞ୍ଛିତ ଗର୍ଭଧାରଣ ଏବଂ HIV ତଥା ଅନ୍ୟାନ୍ୟ ଯୌନ ସଂକ୍ରମଣର କାରଣ ହୋଇଥାଏ। ଏଣୁ କିଶୋରୀ କନ୍ୟାମାନଙ୍କୁ ଉପଯୁକ୍ତ ସମୟରେ ସଠିକ୍ ଯୌନ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦାନ କରାଯିବା ବାଞ୍ଛନୀୟ। ସର୍ବୋପରି ସୁଷମ ଖାଦ୍ୟ, ସୁଶିକ୍ଷା, ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା, ମାଦକ ଦ୍ରବ୍ୟଠାରୁ ନିରାପଦ ଦୂରତ୍ୱ ରକ୍ଷା କରି ନିୟମିତ ଶାରୀରିକ ବ୍ୟାୟାମ କରିବା ଦ୍ୱାରା ଜଣେ କିଶୋରୀ କନ୍ୟା ସମାଜ ଉପଯୋଗୀ, ସୁସଂସ୍କୃତା, ସୁଶୀଳା ଏବଂ ସ୍ୱାସ୍ଥ୍ୟବତୀ ନାରୀରେ ରୂପାନ୍ତରିତ ହୋଇପାରିବ। ଏପରି କନ୍ୟାମାନେ ଭବିଷ୍ୟତର ଦାୟିତ୍ୱ ସମ୍ପନ୍ନ ସୁନାଗରିକମାନଙ୍କୁ ଜନ୍ମ ଦେଇ ଦେଶ ଗଠନର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇପାରିବେ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ କିଶୋରୀ କନ୍ୟାର ଯତ୍ନ, ଏ ସମ୍ପର୍କରେ କହିଲେ ଡାକ୍ତର ସଞ୍ଜୟ ସ୍ୱାଇଁ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
3: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି ବିଳମ୍ବିତ ରାତିରେ ନେଦରଲ୍ୟାଣ୍ଡସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ତାଙ୍କ ପ୍ରତିପକ୍ଷଙ୍କ ସହ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। 2047 ସୁଦ୍ଧା ନିଶାମୁକ୍ତ ଭାରତ ଗଠନ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ମହିଳା ସଶକ୍ତିକରଣ କମିଟି ଗଠନ କଲେ ଲୋକସଭା ବାଚସ୍ପତି। ଉନ୍ମୁକ୍ତ ହେବ ହର୍ମୁଜ ପ୍ରଣାଳୀ ଏବଂ ଇରାନକୁ ପରମାଣୁ ଅସ୍ତ୍ର ହାସଲ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟର ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ 7 ପରାସ୍ତ କଲା ଲକ୍ଷ୍ନୌ ସୁପର ଜାୟାଣ୍ଟସ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି ବିଳମ୍ବିତ ରାତିରେ ନେଦରଲ୍ୟାଣ୍ଡସରେ ପହଞ୍ଚିଛନ୍ତି। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ରଣନୈତିକ ତଥା ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଆମଷ୍ଟରଡାମ୍ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାକାର ବୈଦେଶିକ ମନ୍ତ୍ରୀ ଟମ୍ ବେରେଣ୍ଡେସନ୍ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ। ହେଗ୍ର ଏକ ହୋଟେଲରେ ଶ୍ରୀ ମୋଦିଙ୍କୁ ପ୍ରବାସୀ ଭାରତୀୟ ସାଂସ୍କୃତିକ ଏବଂ ସଙ୍ଗୀତ ପ୍ରଦର୍ଶନ ମାଧ୍ୟମରେ ଭବ୍ୟ ସ୍ୱାଗତ କରିଥିଲେ। ଗସ୍ତ ଅବସରରେ ଶ୍ରୀ ମୋଦି ତାଙ୍କ ପ୍ରତିପକ୍ଷ ରବ୍ ଡେଟେନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ନେଦରଲ୍ୟାଣ୍ଡସର ରାଜା ଏବଂ ରାଣୀଙ୍କୁ ମଧ୍ୟ ଶ୍ରୀ ମୋଦି ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ନିକଟରେ ହୋଇଥିବା ଭାରତ ୟୁରୋପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରେ ଶ୍ରୀ ମୋଦିଙ୍କର ଏହି ଗସ୍ତ ୟୁରୋପ ସଂଘ ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ସେଠାକାର ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କୁ ଶ୍ରୀ ମୋଦି ଆଜି ସମ୍ବୋଧନ କରିବା ସହ ପ୍ରମୁଖ ଡଚ୍ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସେମିକଣ୍ଡକ୍ଟର ଚିପ୍ସ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ କେତେକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ବାଣିଜ୍ୟ ଦୃଷ୍ଟିକୋଣରୁ ନେଦରଲ୍ୟାଣ୍ଡସ୍ ହେଉଛି ଭାରତର ଏକ ପ୍ରମୁଖ ଅର୍ଥନୈତିକ ଅଂଶୀଦାର। ଭାରତର ରପ୍ତାନୀ ଏବଂ ନିବେଶ କ୍ଷେତ୍ରରେ ନେଦରଲ୍ୟାଣ୍ଡସର ପ୍ରମୁଖ ଭୂମିକା ରହିଛି। ଜଳ ପରିଚାଳନା, ନବୀକରଣୀୟ ଶକ୍ତି, ସବୁଜ ହାଇଡ୍ରୋଜେନ୍ ଅର୍ଥନୀତି, କୃଷି ପ୍ରଯୁକ୍ତିବିଦ୍ୟା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସୁଦୃଢ଼ ଦ୍ୱିପାକ୍ଷିକ ସହଭାଗିତା ରହିଛି। ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଶେଷ କରି ଶ୍ରୀ ମୋଦି ନେଦରଲ୍ୟାଣ୍ଡସରେ ପହଞ୍ଚିଛନ୍ତି। ଗସ୍ତର ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ନେଦରଲ୍ୟାଣ୍ଡସରୁ ଆଜି ସ୍ୱିଡେନ୍ର ଗୋଥେନବର୍ଗ ଯାତ୍ରା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ 2047 ସୁଦ୍ଧା ନିଶାମୁକ୍ତ ଭାରତ ଗଠନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଆର୍ଏନ୍ କାଓ ସ୍ମାରକୀ ବକ୍ତୃତା ପ୍ରଦାନ କରି ଶ୍ରୀ ଶାହା କହିଛନ୍ତି, ଭାରତୀୟ ସୁରକ୍ଷା ସଂସ୍ଥାଗୁଡ଼ିକ ନିଶାଦ୍ରବ୍ୟ କାରବାର ଏବଂ ପ୍ରତିହତ କରିବା ପାଇଁ ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ନିଶାଦ୍ରବ୍ୟ ଚାଲାଣ ଆଇନ ଶୃଙ୍ଖଳା ସମସ୍ୟା ସୃଷ୍ଟି କରିବା ସହ ସମାଜ ଏବଂ ଭବିଷ୍ୟତ ପିଢ଼ି ଉପରେ ଦୀର୍ଘକାଳୀନ ପ୍ରଭାବ ପକାଇଥାଏ। ନିଶାଦ୍ରବ୍ୟ କାରବାର ପ୍ରତି ଭାରତର ଶୂନ୍ୟ ସହନଶୀଳତା ନୀତି ସମ୍ପର୍କରେ ଆଲୋକପାତ କରି ଶ୍ରୀ ଶାହା କହିଛନ୍ତି, ଏ କ୍ଷେତ୍ରରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି। ନିଶାଦ୍ରବ୍ୟ କାରବାର ଜନିତ ଅର୍ଥକୁ ଆତଙ୍କବାଦୀ ଏବଂ ଅପରାଧ କାର୍ଯ୍ୟକଳାପରେ ବିନିଯୋଗ କରାଯାଉଛି ବୋଲି ଶ୍ରୀ ଶାହା କହିଛନ୍ତି। ରାମେଶ୍ୱରନାଥ କାଓଙ୍କ ସ୍ମୃତିରେ 2007 ଆର୍ଏନ୍ କାଓ ସ୍ମାରକୀ ବକ୍ତୃତା ପ୍ରତିଷ୍ଠା କରାଯାଇଥିଲା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ସିକ୍କିମ୍ ଗସ୍ତରେ ଯିବେ। ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ସିକ୍କିମ୍ ଗସ୍ତ। ସିକ୍କିମ୍ ରାଜ୍ୟ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଉପରାଷ୍ଟ୍ରପତି ଗ୍ୟାଙ୍ଗଟକ୍ଠାରେ ଏକ ସମାରୋହରେ ଯୋଗଦେବେ। ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର, ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଏବଂ କେନ୍ଦ୍ର ଉତ୍ତର ପୂର୍ବ କ୍ଷେତ୍ର ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ଏହି ସମାରୋହରେ ଯୋଗଦେବେ। ସିକିମ୍ ଆଜି ପ୍ରତିଷ୍ଠା ଦିବସ ପାଳନ କରୁଛି। 1975 ମସିହାରେ ଭାରତର 22ତମ ରାଜ୍ୟ ଭାବେ ଏହା ମାନ୍ୟତା ଲାଭ କରିଥିଲା। ଲୋକସଭା ବାଚସ୍ପତି

ଓମ୍ବିର୍ଲା ମହିଳା ସଶକ୍ତିକରଣ କମିଟି ଗଠନ କରିଛନ୍ତି। ଲୋକସଭାରେ ବିଜେପି ସଦସ୍ୟ ଡକ୍ଟର ଡଗୁବତୀ ପୁରନ୍ଦେଶ୍ୱରୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ଏଥିରେ ଲୋକସଭାର 18 ଜଣ ଏବଂ ରାଜ୍ୟସଭାର 10 ଜଣ ସଦସ୍ୟ ରହିଛନ୍ତି। ପ୍ରମୁଖ ସଦସ୍ୟଙ୍କ ମଧ୍ୟରେ ଲୋକସଭାର ହେମାମାଳିନୀ, ହରସିମରତ କୌର ବାଦଲ ଏବଂ ଇକ୍ରା ଚୌଧୁରୀ ପ୍ରମୁଖ ରହିଥିବା ବେଳେ ରାଜ୍ୟସଭାରୁ ସୁଧାମୂର୍ତ୍ତି, ପିଟି ଉଷା ଏବଂ ସ୍ୱାତି ମାଲିୱାଲ ପ୍ରମୁଖ ଅନ୍ତର୍ଭୁକ୍ତ ଅଛନ୍ତି। ପେଟ୍ରୋଲ ରପ୍ତାନୀ ଉପରେ ସରକାର ଲିଟର ପିଛା 3 ଟଙ୍କା ଅତିରିକ୍ତ ଶୁଳ୍କ ଲାଗୁ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଗତକାଲି ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ ଡିଜେଲ ରପ୍ତାନୀ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ 23 ଟଙ୍କାରୁ 16 ଟଙ୍କା 50 ପଇସାକୁ ହ୍ରାସ କରାଯାଇଛି। ବିମାନ ଟର୍ବାଇନ୍ ଇଞ୍ଜିନ୍ ତୈଳ ଉପରେ ମଧ୍ୟ ଅତିରିକ୍ତ ଉତ୍ପାଦ ଶୁଳ୍କ 33 ଟଙ୍କାରୁ 16 ଟଙ୍କାକୁ ହ୍ରାସ କରାଯାଇଛି। ସଂଶୋଧିତ ଦର ଆଜିଠାରୁ ଲାଗୁ ହେବା ସହ 15 ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ତେବେ ଘରୋଇ ବ୍ୟବହାର ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ବର୍ତ୍ତମାନ ଜାରି ରହିଥିବା ଉତ୍ପାଦ ଶୁଳ୍କରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହରମୁଜ ପ୍ରଣାଳୀ ଉନ୍ମୁକ୍ତ କରାଯିବ ଏବଂ ଇରାନକୁ ପରମାଣୁ ଅସ୍ତ୍ର ହାସଲ ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଏକ ଟେଲିଭିଜନ ସାକ୍ଷାତକାରରେ ଶ୍ରୀ ଟ୍ରମ୍ପ ପଶ୍ଚିମ ଏସିଆ ସଂକଟ ପରିସ୍ଥିତି ମଧ୍ୟରେ ଆମେରିକା ଗ୍ରହଣ କରିଥିବା ପଦକ୍ଷେପ ସଠିକ୍ ବୋଲି ସ୍ୱଷ୍ଟ କରିଛନ୍ତି। ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଆଲୋଚନା ଉପରେ ଆଲୋକପାତ କରି ଶ୍ରୀ ଟ୍ରମ୍ପ କହିଛନ୍ତି, ତେହେରାନ ଦୁଇ ଦେଶ ମଧ୍ୟରେ ଚୁକ୍ତିକୁ ସମ୍ମାନ ପ୍ରଦର୍ଶନ କରେ ନାହିଁ। ଅନ୍ୟ ଏକ ସାକ୍ଷାତକାରରେ ଶ୍ରୀ ଟ୍ରମ୍ପ ଚୀନ ଗସ୍ତ ଉପରେ ଆଲୋକପାତ କରିଛନ୍ତି। ଚୀନ ଗସ୍ତ ଶେଷ କରି ଫେରିବା ସମୟରେ ଏୟାରଫୋର୍ସ ୱାନ୍ରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଟ୍ରମ୍ପ କହିଛନ୍ତି, ଦୁଇ ଦେଶ ମଧ୍ୟରେ କେତେକ ପ୍ରମୁଖ ବାଣିଜ୍ୟ ଚୁକ୍ତି ହୋଇଛି। ଏହାର ଫଳାଫଳ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଚୀନ 200 ବୋଇଙ୍ଗ ବିମାନ କିଣିବା ପାଇଁ ସହମତି ପ୍ରକାଶ କରିଥିବା ଶ୍ରୀ ଟ୍ରମ୍ପ ସୂଚନା ଦେଇଛନ୍ତି। ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫଳ ଘୋଷଣା ପରବର୍ତ୍ତୀ ବ୍ୟବସ୍ଥା ସମ୍ପର୍କିତ ଏକ ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଜାରି କରାଯାଇଛି। ପରୀକ୍ଷା ଫଳ ଉପରେ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇସ୍ତରୀୟ ସମୀକ୍ଷା ବ୍ୟବସ୍ଥାର ସୁବିଧା ରହିଛି। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମୂଲ୍ୟାଙ୍କିତ ଉତ୍ତର ପୁସ୍ତିକାର ସ୍କାନ୍ କପି ପାଇଁ ଅନ୍ଲାଇନ୍ ଆବେଦନ କରିପାରିବେ। ଡାଉନ୍ଲୋଡ୍ ମାଧ୍ୟମରେ ଏହାକୁ ସମୀକ୍ଷା କରିବାର ସୁବିଧା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାର୍କିଂ ନିୟମାବଳୀ ଆଧାରରେ ନିର୍ଦ୍ଦିଷ୍ଟ ଉତ୍ତରର ପୁନଃମୂଲ୍ୟାୟନ ପାଇଁ ଅନୁରୋଧ କରିପାରିବେ। ସ୍କାନ୍ କପି ପାଇଁ ଆସନ୍ତା 19-22 ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ଏବଂ ପ୍ରତି ବିଷୟ ପାଇଁ ଦେୟ ବାବଦରେ 700 ଟଙ୍କା ଅନ୍ଲାଇନ୍ରେ ଦାଖଲ କରିବାକୁ ପଡ଼ିବ। ମୂଲ୍ୟାଙ୍କିତ ପରୀକ୍ଷା ପୁସ୍ତିକା ଯାଞ୍ଚ ଏବଂ ପୁନଃମୂଲ୍ୟାୟନ ପାଇଁ ଆବେଦନ କରିବାକୁ ଆସନ୍ତା 26-29 ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ ହୋଇଛି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ସେମାନଙ୍କର ଯୋଗାଯୋଗ ସୂଚନା ଅପଡେଟ୍ କରିପାରିବେ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କହିଛି। ପ୍ରଥମ ଏବଂ ଦ୍ୱିତୀୟ ପସନ୍ଦର ପରୀକ୍ଷା ପାଇଁ ସହର ମନୋନୀତ କରିପାରିବେ। ପରୀକ୍ଷା ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ଆସନ୍ତା ମାସ 21 ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି। ପରୀକ୍ଷା ପାଇଁ ଆସନ୍ତା ମାସ 21 ତାରିଖ ଧାର୍ଯ୍ୟ ହୋଇଛି। ଏନ୍ଟିଏ ପକ୍ଷରୁ ଏ ସଂକ୍ରାନ୍ତ ସୂଚନା ଗତକାଲି ପ୍ରଦାନ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ପ୍ରାମାଣିକ ସୂଚନା ପାଇଁ ଏନ୍ଟିଏର ସରକାରୀ ଯୋଗାଯୋଗ ମାଧ୍ୟମକୁ ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ପୂର୍ବରୁ ଗତ 3 ତାରିଖରେ ହୋଇଥିବା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ବାତିଲ କରାଯାଇଥିଲା। ଏହାର ତଦନ୍ତ ସିବିଆଇ କରୁଛି। ଇତିମଧ୍ୟରେ ଆଗାମୀ ପରୀକ୍ଷା ପ୍ରସ୍ତୁତି ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା ହୋଇଛି। ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିଜୟୀ ହୋଇଛି। ଲକ୍ଷ୍ନୌର ଏକ୍ନା ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 7 ୱିକେଟ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ ପରାସ୍ତ କରିଛି। ଟସ୍ ଜିତି ଲକ୍ଷ୍ନୌ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଚେନ୍ନାଇ ସୁପର କିଙ୍ଗସ୍ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ବିନିମୟରେ 187 ରନ୍ ସଂଗ୍ରହ କରିପାରିଥିଲା। ଦଳ ପକ୍ଷରୁ କାର୍ତ୍ତିକ ଶର୍ମା ସର୍ବାଧିକ 71 ରନ୍ ସଂଗ୍ରହ କରିଥିଲେ। 188 ରନ୍ର ବିଜୟ ଲକ୍ଷ୍ୟକୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 16 ଓଭର 4 ବଲ୍ରେ 3 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ମିଚେଲ୍ ମାର୍ଶ 38 ବଲ୍ରୁ ଚିତ୍ତାକର୍ଷକ 90 ରନ୍ ସଂଗ୍ରହ କରିଥିଲେ। ମାର୍ଶଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଏହି ବିଜୟ ପରେ ମଧ୍ୟ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପଏଣ୍ଟ ତାଲିକାର ସର୍ବନିମ୍ନ ସ୍ଥାନରେ ରହିବା ସହ ପ୍ଲେ ଅଫ୍ରୁ ବାଦ୍ ପଡ଼ିଛି। ଚେନ୍ନାଇ ସୁପର କିଙ୍ଗସ୍ ଷଷ୍ଠ ସ୍ଥାନରେ ରହିଛି। ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ।
ଦେଶର କେତେକ ପ୍ରାନ୍ତରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ

ହୋଇଛି। ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ବିଦର୍ଭରେ ଆଜି ପ୍ରବଳ ଗରମ ଅନୁଭୂତ ହେବ। କୋଙ୍କଣ ଏବଂ ଗୋଆରେ ମଧ୍ୟ ପ୍ରବଳ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବ ବୋଲି ଆକଳନ କରାଯାଇଛି। ଅନ୍ୟପକ୍ଷରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ଏବଂ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି ବିଳମ୍ବିତ ରାତିରେ ନେଦରଲ୍ୟାଣ୍ଡସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ତାଙ୍କ ପ୍ରତିପକ୍ଷଙ୍କ ସହ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। 2047 ସୁଦ୍ଧା ନିଶାମୁକ୍ତ ଭାରତ ଗଠନ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ମହିଳା ସଶକ୍ତିକରଣ କମିଟି ଗଠନ କଲେ ଲୋକସଭା ବାଚସ୍ପତି। ଉନ୍ମୁକ୍ତ ହେବ ହର୍ମୁଜ୍ ପ୍ରଣାଳୀ ଏବଂ ଇରାନକୁ ପରମାଣୁ ଅସ୍ତ୍ର ହାସଲ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟର ଗତକାଲିର ମ୍ୟାଚ୍ରେ ଚେନ୍ନାଇ

ଶେଷ ହେଲା ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର। ଏଥର ଆସନ୍ତୁ ଶୁଣିବା ଚାଷର ହାଲ।

0: ଗଲା ଚାଷ୍ ବାସ୍ ମାନ୍କେ ଆମେ ଡାଲୁଆ ଧାନ୍ର ଭିନ୍ନେ ଭିନ୍ନେ ସ୍ଥିତିରେ କେନ୍ କେନ୍ ଉପରେ ଆମେ ଧ୍ୟାନ ଦେମା ସେ କଥାମାନେ ସବୁ ଜାଣିଥିଲି ଯାଉଥିଲା। ଆଜି ଜାନ୍ମା ଧାନ୍ ଦାବାର୍ ପୂର୍ବରୁ ଆମେ କେନ୍ଟାକେ ନିହାତି ହିସାବରେ ନିର୍ଦ୍ଧିଷ୍ଟ କରିକିରି ଆମେ ସେଥିର୍ ଉପରେ ସଚେତନ ରହେମା, ଯାହାଦ୍ୱାରା କି ଦୁଆ ଧାନ୍ର କିଛି କ୍ଷତି ନେଇ ହେବା। ପହଲା କଥା ହେଉଛି 80 ଶତକଡ଼ା ଧାନ୍ ଯଦି ପାଚି ଯାଇଛେ ବୋଇଲେ ଆମେ ଏଥର ଦାବାର୍ କାମଟା ଆରମ୍ଭ କର୍ମା। ତାର୍ ପରେ ଧାନ୍ ଦାବାର୍ ଆଗରୁ ଆମକୁ ନିର୍ଦ୍ଧାରିତ କର୍ବାକେ ପଡ଼୍ବା ଯେ ଆମେ ଧାନ୍କେ ମାନେ କେନ୍ ମାଧ୍ୟମରେ ଆମେ ସବୁ ଅମଲ କର୍ମା, ଯନ୍ତ୍ରରେ କର୍ମା କି ଲୋକ ଲଗେଇକିରି କର୍ମା, କମ୍ବାଇନ୍ ହାରଭେଷ୍ଟର୍ରେ କରୁଛନ୍ କି ରିପର୍ରେ କାଟୁଛନ୍, ଏନ୍ତା ମାନେ କେନ୍ଥିରେ କାଟୁଛନ୍ ସେଟାକେ ନିର୍ଦ୍ଧାରିତ କରୁନ୍। ଆର୍ ଯେନ୍ଥିରେ କାଟୁଛନ୍ ସେଥିର୍ ଆନୁଷଙ୍ଗିକ ବ୍ୟବସ୍ଥା ସାଙ୍ଗେ ଆମକେ ଯୁଡ଼ବାକେ ପଡ଼୍ବା। ଧରୁନ୍ ଲୋକ ଲଗେଇକିରି ଯଦି କାଟୁଛନ୍ ବୋଇଲେ ଆପଣଙ୍କର ଖଲା ନଲା ବସ୍ତା ପଲିଥିନ୍ ଇଟା ମାନେ ସବୁ ରେଡ଼ି ହେଇକିରି ଥିବାର୍ କଥା। ଯଦି ଯନ୍ତ୍ରରେ କାଟୁଛନ୍ ବୋଇଲେ ଧାନ୍କେ କେନ୍ନେ ଶୁକାବେ, ଇଥିର୍ଲାଗି ଆପଣଙ୍କୁ କେତେ ଜାଗା କେନ୍ ଜାଗାରେ ରଖ୍ବେ ଇଟାକେ ଆପଣ ନିର୍ଦ୍ଧାରିତ କର୍ବେ। ତାର୍ପରେ ଆପଣଙ୍କର ଜମି କେନ୍ ହିସାବେ ଅଛେ, ବାହାଲ ଭିତରେ ଅଛେ କି ତରେ ଅଛେ, ମଝି ଅଛେ, ଯେନ୍ ଜାଗାକେ ଆପଣ ଧାନ୍ ଦେଇଯିବେ ସେ ଜାଗାକେ ଆପଣଙ୍କର ଗାଡ଼ି ଯାଇପାର୍ବା କି ନେ। ଧରୁନ୍ ଆପଣ ଭାବୁଛନ୍ ହାରଭେଷ୍ଟର୍ରେ ମୁଇଁ ଦାମି, କମ୍ବାଇନ୍ ହାରଭେଷ୍ଟର୍ରେ ଦେବାର୍ ଲାଗି ଆପଣଙ୍କୁ ବଢ଼େ ଗୁଡ଼େ ଯନ୍ତ୍ରଟିଏ କ୍ଷେତ୍କେ ଯିବାର ଅଛେ। ଯଦି ହୁରି ନେଇନ କି ରାସ୍ତା ନେଇନ ବୋଇଲେ ଆପଣ ଅସୁବିଧାରେ ପଡ଼ିପାର ବୋଇଲେ ସେ ସମୟକେ ଆପଣଙ୍କ ଇଆଡ଼େ ଧାନ୍ ହେଇ ଆସ୍ଲାନ, ଇଆଡ଼େ ମାନେ ଖରା ପାନ୍ ଧୁକା ଧୁଧୁ ଫୁଁ ଫୁଁ କରୁଛେ, ଆପଣ ରହିଗଲେ ମଝି ଆପଣ କ୍ଷତିରେ ପଡ଼ିଯିବେ। ସେଥିର୍ଲାଗି ଆପଣ କେନ୍ ଜମିରେ କେନ୍ ବ୍ୟବସ୍ଥା, ଆପଣଙ୍କ ରୋଡ଼ ତରେ କିମ୍ବା ସୁବିଧାରେ ବାଟଘାଟ ଠିକ୍ ଅଛେ, କମ୍ବାଇନ୍ ହାରଭେଷ୍ଟର୍ ଆପଣଙ୍କର ଲାଗି ବଢ଼ିଆ, ଆପଣ ଭିତରେ ରହିଯାଇଛନ୍ ଆର୍ କିନ୍ତୁ ଧାନ୍ ହେଇଗଲାନ ସେ ଜାଗାରେ ଆପଣ ଲୋକ ବି ଲଗେଇକିରି କିମ୍ବା ଯଦି ମାନେ ନିଆ ଅନା କରିହେଉଛେ ରିପର୍ ଲଗେଇକିରି ବି ସେ ଜାଗାରେ ଆପଣ କଟର୍ ରିପର୍ରେ ବି ଆରାମସେ କରିପାରିବେ। ତାର୍ ବାହାରେ ସବୁନୁ ଗୋଟେ ମୁଖ୍ୟ କଥା ହେଉଛେ ପାଣିପାଗ ଆକଳନ। ଧାନ୍ ଦେବାର ପୂର୍ବରୁ ନିହାତି ପାଣିପାଗକେ ଆକଳନ କରୁନ୍ ଯେ ବର୍ଷା କେବେ ଅଛି, କାଁକିରି ବୋଇଲେ ଇଟା ଆଜିକାଲି ଯେନ୍ତା ସୋସିଆଲ ମିଡ଼ିଆ ବୋଲା ହେଉଛେ ଆପଣ ସବୁଥିରେ ସୂଚନା ଆରାମସେ ପାଇଯିବେ। ଆପଣ ରେଡ଼ିଓ ମାଧ୍ୟମରେ, ଟେଲିଭିଜନ ମାଧ୍ୟମରେ, ୟୁଟ୍ୟୁବରେ ବି ଆପଣ ଯଦି ଖୋଜୁଛନ୍ ବୋଇଲେ ବି ଏ ପ୍ରକାର ଭିଡ଼ିଓ ପାଇବେ। ତାର୍ ପରେ ଆପଣଙ୍କର ପାଣିରେ ବି ଆପଣ କେବେ କେବେ ବର୍ଷା ରହୁଛେ ସେଟା ବି ଆକଳନ କରାହେଉଛେ। ଧାନ୍ ଦେବାର ଆଗରୁ ଆପଣ ନିହାତି ନିର୍ଦ୍ଧାରିତ କରୁନ୍ ଯେ ବର୍ଷା କେବେ କେବେ ଅଛେ। ଯଦି ବର୍ଷା ମାନେ ପାଣିପାଗ ବିଭାଗରୁ ମାନେ ସୂଚନା ଦିଆହେଉଛି ଯେ ବର୍ଷା ଏଇ ପାଖେ ନେଇନ, ଆରାମସେ ଆପଣ ଧାନ୍ ଦେଇପାରିବେ। କିମ୍ବା ଆର୍ ଗୋଟିଏ ସହଜିଆ ମାଧ୍ୟମ ଆପଣ ଯେନ୍ଟାକି ଯଦି ଆପଣ ନିଜେ ବଡ଼ ମୋବାଇଲ ଧରିଛନ୍, ଯେନ୍ଟାକି ସ୍ମାର୍ଟ ମୋବାଇଲ ବୋଲିକିରି ବି କୁହାହେଉଛି, 4G 3G ଇଟା ବ୍ୟବହାର କରୁଛନ୍ ବୋଇଲେ ସିଧା ପାଣିପାଗ ବିଭାଗର ଆମର ଯେନ୍ଟା କୃଷି ଅଧିକାରୀ ଆଜ୍ଞାମାନଙ୍କର ସାଙ୍ଗେ ଯୋଗାଯୋଗ କରୁନ୍, କି ଆମ କୃଷି ଆପ୍ର ସାଙ୍ଗେ ବି ଯୋଗାଯୋଗ କରିକିରି ଆପଣ ସେନେ ବି ଲଗ୍ଇନ୍ ହେଇକିରି ପାଣିପାଗ ବିଷୟରେ ବି ସୂଚନା ପାଇପାରିବେ। ଏନ୍ତା ବହୁତକେ ମାଧ୍ୟମ ଅଛେ। ତାର୍ ଆଗରୁ ଆପଣ ପାଣିପାଗର ଆକଳନ କର୍ବାରଟା ନିହାତି ଦରକାର ଧାନ୍ ଦେବାର ଆଗରୁ, ନେହେଲେ ଆଗ୍କେ ଆମେ ଅସୁବିଧା ପଡ଼ିଯିମା। ତାର୍ ବାହାରେ କେତେଟା ହେଉଛେ କେନ୍ ସମୟ ଆଗେ ଅଚାନକ ବର୍ଷା ପଲେଇ ଆସି ସେଥିରେ ଆମେ କ୍ଷତିଗ୍ରସ୍ତ ନେଇ ହେବାର୍ ଲାଗି ଆପଣ ପଲିଥିନ୍ ହେଲା ଜରି ହେଲା ଇଥିର ବ୍ୟବସ୍ଥା ନିହାତି କରିଥିବେ। ଯେନ୍ ଜାଗାରେ ଧାନ୍ ରଖୁଛନ୍ ଆପଣ ଶୁଖା ଆଉ ଉଚ୍ଚା ଜାଗା ହେଇଥିବାର କଥା, ଇଟା ହେଉଛେ ସୁରକ୍ଷିତ ମାଧ୍ୟମ। ଏତ୍କି ଜିନିଷ୍କେ ଯଦି ଆପଣ ଧ୍ୟାନ ଦେଉଛନ୍ ଧାନ୍ ଦେବାର ଆଗରୁ କିଛି ଅସୁବିଧାରେ ଆପଣ ନେଇ ପଡ଼ିପାର, ନିହାତି ଧ୍ୟାନ ଦଉନ୍, ଭଲ ହିସାବରେ ଧାନ୍କେ ଅମଲ କର।
1: ଚାଷର ହାଲ ଶୁଣିଲେ ଆଜି ଏଥିରେ ଥିଲା ଡାଳୁଆ ଧାନ କାଟିବା ଆଗରୁ କେତେଟା ଜାଣିବା କଥା। ଉପସ୍ଥାପନା କୀର୍ତ୍ତନ ଦୀପ, ଆକାଶବାଣୀ ବଲାଙ୍ଗୀର।

0: ପ୍ରଚାର କଲୁ ଭକ୍ତି ସଙ୍ଗୀତ ଧାରାବାହିକ ଶ୍ରୀ ରାମଚରିତ ମାନସ, ଭାଗ ଥିଲା 288, ଶିଳ୍ପୀ ଥିଲେ ଶ୍ରୀକାନ୍ତ ପାରଗାଓଁକର ଏବଂ କବିତା କ୍ରିଷ୍ଣମୂର୍ତ୍ତି। ଆକାଶବାଣୀ ବଲାଙ୍ଗୀର, ଏନ୍ତା ଏନ୍ତା କଥା।
1: ହ୍ୟାଲୋ
2: ରାଜେଶ ବାବୁ, ମୁଁ ପୋଲିସ ଥାନାରୁ କହୁଛି।
1: ପୁଣି ଥରେ
2: ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ। 10 ଲକ୍ଷ ଦିଅନ୍ତୁ, ବଞ୍ଚିଯିବେ।
1: ସାର୍ ଏତେ କୋଉଠୁ?
2: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2 ଲକ୍ଷ ପଠାନ୍ତୁ, ବାକି ପରେ।
1: ସାର୍ 2 ଲକ୍ଷ
3: କଣ ହେଲା ବାପା?
1: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
2: ଆରେ
1: କାଟିଦେଲା,
3: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍।
1: ଫ୍ରଡ୍?
3: ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
1: ତ ଟଙ୍କା ହରେଇବେ।
4: RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ସକାଳୁ ସକାଳୁ ଛୁଆ ହୁଦେ ଗାଁ ଖୁଲିତି ରଡ଼ି ଛାଡ଼ୁଥାନ୍, ଭୋଟ ଦେମା କେନେ ସରଗର ତରା ଜେନେ। ଆରେ ଭୋଟ ଦେମା କେନେ ସରଗର ତରା ଜେନେ, ଆମର ନେତା ତୁମର ନେତା ସବକର ନେତା ମଙ୍ଗଲୁବାଗ କେ, ଭୋଟ ଦିଅ ଭୋଟ ଦିଅ ଭୋଟ ଦିଅ। ବଢ଼େ ଲମ୍ବା ଗାଡ଼ିଛି ନେତାମାନେ ଆଇକରି ଟଙ୍କା ପଇସା ବିଚି କରି ଯାଇଛନ୍। ସରପଞ୍ଚର ମୁଡ଼େ ସବୁ ଭାର, ରାତିଥି ବଢ଼େ ଭୁଜି, ଶିକାର ଭାତ, ଜରି ମଦ, ଯେ ଯାହା ପିଇ ପାରିଲା। ଗାଁର ଭୁକା ଦୁଖା ଲୁକେ ଟାକି ବୋଇଛନ୍ କେତେବେଲକେ ସଞ୍ଜ ହେବା ବୋଲି। ଦ୍ୱିପହରିଆ ଚାରପଟ ଗର୍ରା ଅନା ହେଲା, ଦୁଆରୁ ଘରର ଖଲାଥି କଟା ବଛା, ଦେଖୁ ଦେଖୁ ହାଣିର ଭାତ ମଲିଫୁଲ ବାଗିର ରଦ୍ରଦେଇ ଆଇଲା। ଶିକାରର ବାସ୍ନା ଚାରିଦିଗେ ଚହଟି କରି ଲୋକର ଲାହାତି ପିଇ ବସ୍ଲା। ଗାଁ ଯାକର ଲୋକ ସଭେ ଠୋଲ, ମଦ ଆର୍ ଶିକାର ଗୁଟେ ଟାନ୍ ଅଛେ ଲୋକକୁ ଘିଚବାକେ, ଟାନି ହେଇକରି ଲୋକ ଗଦେଇ ହେସନ୍। ହେଲେ ପୁରା ଗାଁଥି ଗୁଟେ ଲୋକ ନେଇ ଆଇଲା, ସଭେ ଗଲେ ତାହାକେ ମନାବାକେ ଡାକବାକେ, ହେଲେ ସେ ଉଁ ନେଇ କି ସୁ ନେଇ କଲା, ଚୁପଚାପ ଖଟଟାକେ ବସିଥାଏ। ତାର ନାଁ ବସୁ, ମିଣିଆ ପିଲା, କୀର୍ତ୍ତନ ଦଲନେ ମୃଦୁଙ୍ଗିଆ, ରାମଲୀଲା ନ ଦଶରଥ ରାଜା ବାହାରସି, ପଲ୍ହା ପକାସି ଧାନ ବସ୍ତେ କର, ଗାଁ ନ ଭାଇ ଦେଇ କେହି ନାହିଁ, ଗୁଟେ ବୋଲି ପୁଅ ଗାଁର ସ୍କୁଲରେ 7 ଶ୍ରେଣୀ ପାସ୍ କରିଛେ, 8 କ୍ଲାସ୍ ତି ନାଁ ଲେଖେଇ ଥିଲାନ। ହେଲେ ତାର ବାପ ହେଲା, ତୁଇ ଯଦି ଫି ଦିନ 7 ମାଇଲ ସ୍କୁଲକେ ପଢ଼ିଯିବୁ ଘରର କାମ କବାର କିଏ କରବା, ଅଥାବିତା ହେଇକରି ସୁଭରି ପଢ଼ୁଛୁ, ପାଠ ବନ୍ଦ କର, କାଲିଠାନୁ କ୍ଷେତକେ ଆ, ମୋର ସାଙ୍ଗେ କ୍ଷେତ ଖୋଲାର କାମ ଶିଖବୁ। ବସୁକେ ସେଦିନ ତାର ବାର ପଛେ ପଛେ କ୍ଷେତ ଖୋଲାର କାମ ଶିଖିଲା। ବସୁର ବା କମ୍ ପଢ଼ା ହେଲେ ବି ଇମାନଦାର ଲୋକ, ଭାଗବତ ପୁରାଣ ଫି ଦିନ ପଡ଼ସି, କାହାରି ଲନ୍ ଫନ୍ କଥା ବୁଝେ ନାହିଁ, ପରର ନିନ୍ଦା ବଦନାମ ଦୂରର କଥା, ତାର କାମ କବାର ଥି ଫୁରସତ ନାହିଁ। ତାର ବାୟର ଥି ବାଇଗନ, ପାତଲଘଣ୍ଟା, ଭେଣ୍ଡି, ମିର୍ଚା, ଭିନ୍ ଭିନ୍ ଶାଗ, ବାରମାସି ଶାଗ ବିକି ବିକି ସେ ଧନୀ, ତାହାକେ ସହରର କୁଚିନୀମାନେ ଶାଗ ରଜା ଡାକସନ୍। ଗାଈ ଛପଟ, ଛେଲି ମେଢ଼ି ହୁଦେ, ବାରିଥି ଆମ, ଜାମ, ମାୟା, କେନ୍ଦୁ, ଋତୁକେ ଲଦି ହେସି, ଯେ ମାଗି ଆଇଲେ ଯୁଡ଼େ ଆମ ସଙ୍ଗେ ଗୋଟେ ଗଜ ନିଜର ବାରିଥି ଲଗାବାର କାଜେ ଦେଶୀ, ସେଥିର ଗୁନୁ ଗାଁନେ ତାର ଗୋଟେ ବଡ଼ ଚାଷୀ ଆର୍ ମୁର୍ଦାନୀ ଲୋକ ଭାବେ ଇଜ୍ଜତ ଅଛେ। ବାପ ପୁଅ ଭୁଜିକେ ନେଇଯିବାରଟା ଗୋଟେ ବଢ଼େଟେ କଥା। ରାଏତ ହେଇଆଇଲା, ଗରିବ ଦୁଃଖୀ ଲୋକ କ୍ଷେତ ଖଲାରୁ ଫେରିକରି ପେଟ ପୁରୁତୁନୁ ଶିକାର ଭାତ କୁଟିଦେଲେ, ଜରି ମଦର ଅସର ଧଇଲାନ, ଯେ ଯେନ୍ତା ଗୀତ ପଦେ ଅଧେ ଗାଇକରି ଢୋଲର ସୁରେ ନାଚି ବସିଲେନ। ଏତକି ବେଲକେ ଭୋଟ ବାଲିକର ଲମ୍ବା ଗାଡ଼ି ଗାଁ କୁଲିଥି ରଙ୍ଗି ଆଇଲା, ନିଜେ ବାଘବାବୁ ଆଇଛନ୍, ଆର 7 ଦିନ ଗଲେ ଭୋଟ, 40-50 ଲୋକ ତାକୁ ଟାକିଛନ୍ ଏକା ସଙ୍ଗେ ଖାଇବାକେ। ହେଲେ ସଭେ ମନ ଭିତରେ ଫୁସୁର ଟୁପୁର ହଉଛନ୍, ବସୁ ଆର ତାର ବାହାର ନେଇ ଆଇଲେ କଥା ଠିକ୍ ନେଇ ହୁଏ। ସେ ଗାଁର ଲୋକମାନେ ବାଘବାବୁକେ କହିଲେ, ଆଜ୍ଞା ଆମର ଗାଁର ସବୁଠୁ ବଡ଼ ଚାଷୀ ଆର୍ ମୁର୍ଦାନୀ ଲୋକ ବୋଇଲେ ବସୁ ସାଁଡ଼ ଆର୍ ତାର ବାପା, ତାହାକେ ଭୁଜିକେ ନେଇ ଡାକିଲେ କଥା ଉଲ୍ଟା ହେବା। ବାଘବାବୁ ପଚାରିଲେ, କାଁ ହେଲା ଯେ ନେଇ ଆଇବାର, ଅଲଗା ପାର୍ଟି ଲୋକ କେ? ନେଇ ସେ ଆଜ୍ଞା, ଆମେ ଗାଁ ଯାକର ଲୋକ ସବୁ ଗୋଟେ ପାର୍ଟିଆ, ଯେନ୍ ଆଡ଼େ ଯାଏସୁଁ ହୁ ହେଇକରି, କାଁ ହେଲା ଯେ ବସୁ ଦା ତ ବସି ଦେଇଛେ ଗମ ହେଇକରି, ଆପଣ ଘାଏ ତାର ପାକେ ଗଲେ ହଁ ଚାଲ ଜିମା ସଭେ। ସଭେ ଯାଇକରି ବସୁର ଘରେ ଠୁଲ, ବସୁ ସବକୁ ଶ୍ରଦ୍ଧାରେ ବସାଲା, ଖଟ ଆନିକରି ଚୌକେଟେ ଦେଲା ବାଘବାବୁକେ, ଭୁଜିକେ ଯିବାର କଥା ଯେନ୍ତା ପକାଲେ ବାଘବାବୁ। ବସୁ କହିଲା, ଆଜ୍ଞା କଥା ପଦେ ପଚାରାମି କେ? ବାଘବାବୁ କହିଲେ, ହଁ ପଚାର। ବସୁ ପଚାରିଲା, ଇ ଭୁଜିର ମଦ ଶିକାର ଭାତ ଖୁଆବାକେ ଆପଣଙ୍କୁ ଟଙ୍କା କିଏ ଦେଲା? ବାଘବାବୁ ଆବାକାବା ହେଇକରି ଦେଖିଲେ ବସୁକେ ଆର୍ ଗାଁ ଲୋକକୁ, କହିଲେ ପାଟି ଦେଇଛେ ଆର୍ କିଏ ଦେବା? ବସୁ କହିଲା, ପାଟିକେ ତ କିଏ ଦେଇଥିବା ନିଶ୍ଚୟ, ହଁ ଲୋକମାନେ ଦେଇଥିବେ, କାରଣ ଆମର ବାଗିର ଗରିବ ଦୁଃଖୀ ଲୋକ ନାହିଁ, ଧନୀ ଲୋକମାନେ ହିଁ ଦେଇଥିବେ। ବସୁ ବୋଇଲା, ଧନୀ ଲୋକମାନେ

0: ଭେକେନ୍ସି ଜାଗା ନ ଟଙ୍କା ପଇସା ନେଇ ଫିକନ୍, ସେମାନେ ଟଙ୍କା ଖଟଉଛନ୍ କି ନେଇ ହଁ ହେଇଥିବା। ବାଘବାବୁର ମୁହଁ ପରଛା ଶୁଖିଗଲା।
1: ଏନ୍ତା ଏନ୍ତା କଥା ଶୁଣିଲେ ଉପସ୍ଥାପନା ପ୍ରଦୀପ କୁମାର ମହାପାତ୍ର, ଆକାଶବାଣୀ ବଲାଙ୍ଗୀର। ଓଡ଼ିଆ ଦେଶାତ୍ମବୋଧକ ଗୀତ ଶୁଣନ୍ତୁ, ଗାଇଛନ୍ତି ସେଲୁ ମହାନ୍ତି ଏବଂ ସାଥୀ। ଗୀତଟିକୁ ରଚନା କରିଛନ୍ତି ବାଞ୍ଛାନିଧି ଦାସ।

ଓଡ଼ିଆ ଦେଶାତ୍ମବୋଧକ ଗୀତଟି ଶୁଣିଲେ। ଗୀତଟିକୁ ଗାଇଥିଲେ ସେଲୁ ମହାନ୍ତି ଏବଂ ସାଥୀ। ଗୀତଟିକୁ ରଚନା କରିଥିଲେ ବାଞ୍ଛାନିଧି ଦାସ। ଆକାଶବାଣୀ ବଲାଙ୍ଗୀର, ବର୍ତ୍ତମାନ ସମୟ ସକାଳ 8 ବାଜିବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ ଏବଂ ପରେ ପରେ ଶୁଣିପାରିବେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି।

କାର୍ଯ୍ୟକ୍ରମର ଶେଷରେ ତିସ୍ରୀ ମଞ୍ଜିଲ କଥାଚିତ୍ର ପାଇଁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଆଶା ଭୋସଲେ ଏବଂ ମହମ୍ମଦ ରଫି। ଗୀତ ରଚନା ମଜରୁହ, ସଙ୍ଗୀତ ରାହୁଲ ଦେବ ବର୍ମନ।

ପରବର୍ତ୍ତୀ କଥାଚିତ୍ର ଦେଖ ଖବର ରକ୍ ନଜର ଗାଇଛନ୍ତି ତାନସେନ ସିଂ ଏବଂ ଏସ୍ ଚାନ୍କି। ଗୀତରଚନା ଅନ୍ତର୍ଯ୍ୟାମୀ ମିଶ୍ର, ସଙ୍ଗୀତ ବାସୁଦେବ ରଥ।

କାର୍ଯ୍ୟକ୍ରମ ଶେଷରେ ଅଲିଭା ଦାଗ କଥାଚିତ୍ର ପାଇଁ ଦ୍ୱୈତ କଣ୍ଠରେ ଗାଇଛନ୍ତି ପ୍ରଣବ କିଶୋର ପଟ୍ଟନାୟକ ଏବଂ ବାଣୀ ଜୟରାମ। ଗୀତରଚନା ଗୌରୀ ପଟ୍ଟନାୟକ, ସଙ୍ଗୀତ ଉପେନ୍ଦ୍ର କୁମାର।

0: ସାବିତ୍ରୀ ମୋ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଏଥର ବେତାପ କଥାଚିତ୍ର ପାଇଁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ସବୀର କୁମାର, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ରାହୁଲ ଦେବ ବର୍ମନ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଏଥର ଜଙ୍ଗଲ ଲଭ୍ କଥାଚିତ୍ର ପାଇଁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଅନୁରାଧା ପୋଡ଼ୱାଲ ଏବଂ ମନୋହର ଦାସ, ଗୀତିକାର ସମୀର, ସଙ୍ଗୀତ ଆନନ୍ଦ ମିଲିନ୍ଦ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ

ଏଥର ବିଷ୍ଣୁଦେବା କଥାଚିତ୍ର ପାଇଁ ଗାଇଛନ୍ତି ଅନୁରାଧା ପୋଡ଼ୁଆଲ ମହମ୍ମଦ ଅଜିଜ ଏବଂ ସାଥୀ, ଗୀତିକା ରଞ୍ଜନ, ସଙ୍ଗୀତ ରାଜେଶ ରୋଶନ।

ଏଥର କଥାଚିତ୍ର ଏକ ଦୁଜେ କେ ଲିଏ ଦ୍ୱୈତ କଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଏସ୍ପି ବାଲ ସୁବ୍ରମଣ୍ୟମ୍। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

କାର୍ଯ୍ୟକ୍ରମ ଶେଷରେ ଲଭ୍ ଷ୍ଟୋରୀ କଥାଚିତ୍ର ପାଇଁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଅମିତ କୁମାର, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ରାହୁଲ ଦେବ ବର୍ମନ।

0: ଶେଷ ହେଲା ବାତାୟନ କାର୍ଯ୍ୟକ୍ରମ। ଆଜି ଏଥିରେ ଆପଣମାନେ ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଶିଳ୍ପୀ ଚନ୍ଦନ ଦାସଙ୍କ କଣ୍ଠରେ ଗୀତ ଗଜଲ କାର୍ଯ୍ୟକ୍ରମ। ଶୁଣିପାରିବେ ଏ ବିଜ୍ଞାପନ ପରେ।
1: ସାବିତ୍ରୀ, ମୁଁ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
1: ବାପରେ, ଏତେ ଟଙ୍କା?
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍

0: ଓହୋ ମା, ତମର ପ୍ରତି କଥାରେ ଟେନସନ।
1: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
0: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
1: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
0: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ମୁଖ୍ୟମନ୍ତ୍ରୀ ମାଣିକ ସାହୁ।

ଆପଣମାନେ ଶୁଣୁଛନ୍ତି ଶିଳ୍ପୀ ଚନ୍ଦନ ଦାସଙ୍କ କଣ୍ଠରେ ଗୀତ ଗଜଲ କାର୍ଯ୍ୟକ୍ରମ। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଗଜଲଟି।

ପ୍ରଚାର କଲୁ ଶିଳ୍ପୀ ଚନ୍ଦନ ଦାସଙ୍କ କଣ୍ଠରେ ଗୀତ ଗଜଲ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର। ବର୍ତ୍ତମାନ ସମୟ ମଧ୍ୟାହ୍ନ 12:30 ହେବାକୁ ଯାଉଛି। ଆସନ୍ତୁ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ କିଛି ସମୟ ମଧ୍ୟରେ।

ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କୁ ଆଜି ଅପରାହ୍ନରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗରେ 2011 ଜାରି ହୋଇଥିବା ସମସ୍ତ ଜାତିଗତ ପ୍ରମାଣପତ୍ରର ପୁନଃ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ଦିଗରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ। ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଲାରେ ଟିପ୍ପର ଧକ୍କାରେ 6 ମହିଳା ଶ୍ରମିକଙ୍କ ମୃତ୍ୟୁ। ଏବଂ ଆଇପିଏଲ୍ କ୍ରିକେଟରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଏଥିପାଇଁ ସେଠାରେ ଅବସ୍ଥାନ କରୁଥିବା ଭାରତୀୟଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ପଞ୍ଚରାଷ୍ଟ୍ର ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ଗତକାଲି ବିଳମ୍ବିତ ରାତିରେ ନେଦରଲ୍ୟାଣ୍ଡସରେ ପହଞ୍ଚିଥିଲେ। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ରଣନୈତିକ ତଥା ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଆମଷ୍ଟରଡାମ୍ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାକାର ବୈଦେଶିକ ମନ୍ତ୍ରୀ ଟମ୍ ବେରେଣ୍ଡେସନ୍ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ। ହେଗ୍ର ଏକ ହୋଟେଲରେ ଶ୍ରୀ ମୋଦିଙ୍କୁ ପ୍ରବାସୀ ଭାରତୀୟମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଗସ୍ତ ଅବସରରେ ଶ୍ରୀ ମୋଦି ତାଙ୍କ ପ୍ରତିପକ୍ଷ ରବ୍ ଡେଟେନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ନେଦରଲ୍ୟାଣ୍ଡସର ରାଜା ଏବଂ ରାଣୀଙ୍କୁ ମଧ୍ୟ ଶ୍ରୀ ମୋଦି ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ନିକଟରେ ହୋଇଥିବା ଭାରତ ୟୁରୋପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରେ ଶ୍ରୀ ମୋଦିଙ୍କର ଏହି ଗସ୍ତ ୟୁରୋପୀୟ ସଂଘ ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଶ୍ରୀ ମୋଦି ଆଜି ପ୍ରମୁଖ ଡଚ୍ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସେମିକଣ୍ଡକ୍ଟର ଚିପ୍ସ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ କେତେକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ଗସ୍ତର ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ନେଦରଲ୍ୟାଣ୍ଡସରୁ ସ୍ୱିଡେନ୍ର ଗେଥେନବର୍ଗ ଯାତ୍ରା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଅବସରରେ ଭାରତ ଏବଂ ୟୁଏଇ ମଧ୍ୟରେ କେତେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସେଗୁଡ଼ିକ ମଧ୍ୟରେ ପେଟ୍ରୋଲିୟମ୍ ସଂରକ୍ଷଣ, ଦୀର୍ଘକାଳୀନ ଏଲ୍ପିଜି ଯୋଗାଣ ଏବଂ ପ୍ରତିରକ୍ଷା ସହଯୋଗ ଆଦି ଅନ୍ତର୍ଭୁକ୍ତ। ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହ ଶ୍ରୀ ମୋଦିଙ୍କର ପଶ୍ଚିମ ଏସିଆ ପରିସ୍ଥିତି ନେଇ ଆଲୋଚନା କାଳରେ ଏହି ଚୁକ୍ତିଗୁଡ଼ିକ ସ୍ୱାକ୍ଷରିତ ହୋଇଛି। ଭାରତରେ ସଂଯୁକ୍ତ ଆରବ ଏମିରେଟ୍ସ 5 ବିଲିୟନ୍ ଆମେରିକୀୟ ଡଲାର ନିବେଶ କରିବାର ପ୍ରତିଶ୍ରୁତି ଦେଇଛି। ଉଭୟ ଦେଶ ରଣନୈତିକ ପ୍ରତିରକ୍ଷା ସହଭାଗିତା ପାଇଁ ରୂପରେଖ ପ୍ରସ୍ତୁତି ଉପରେ ସହମତ ହୋଇଛନ୍ତି। ପ୍ରତିରକ୍ଷା ଶିଳ୍ପ ସହଯୋଗ, ପ୍ରଯୁକ୍ତିବିଦ୍ୟା ଅଂଶୀଦାର, ନବସୃଜନ

0: କରିବା ପାଇଁ ୟୁନେସ୍କୋ ଆହ୍ୱାନ ଦେଇଛି। ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫଳ ଘୋଷଣା ପରବର୍ତ୍ତୀ ବ୍ୟବସ୍ଥା ସମ୍ପର୍କିତ ଏକ ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଜାରି କରାଯାଇଛି। ପରୀକ୍ଷା ଫଳ ସମ୍ପର୍କରେ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇସ୍ତରୀୟ ସମୀକ୍ଷା ବ୍ୟବସ୍ଥାର ସୁବିଧା ରହିଛି। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମୂଲ୍ୟାଙ୍କିତ ଉତ୍ତର ପୁସ୍ତିକାର ସ୍କାନ୍ କପି ପାଇଁ ଅନ୍ଲାଇନ୍ ଆବେଦନ କରିପାରିବେ। ଡାଉନ୍ଲୋଡ୍ ମାଧ୍ୟମରେ ଏହାକୁ ସମୀକ୍ଷା କରିବାର ସୁବିଧା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାର୍କିଂ ନିୟମାବଳୀ ଆଧାରରେ ନିର୍ଦ୍ଦିଷ୍ଟ ଉତ୍ତରର ପୁନଃ ମୂଲ୍ୟାୟନ ପାଇଁ ଅନୁରୋଧ କରିପାରିବେ। ସ୍କାନ୍ କପି ପାଇଁ ଆସନ୍ତା 19-22 ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ଏବଂ ପ୍ରତି ବିଷୟ ପାଇଁ ଦେୟ ବାବଦରେ 700 ଟଙ୍କା ଅନ୍ଲାଇନ୍ ଦାଖଲ କରିବାକୁ ପଡ଼ିବ। ମୂଲ୍ୟାଙ୍କିତ ପରୀକ୍ଷା ପୁସ୍ତକ ଯାଞ୍ଚ ଏବଂ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାକୁ ଆସନ୍ତା 26-29 ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ ହୋଇଛି। ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିଜୟୀ ହୋଇଛି। ଲକ୍ଷ୍ନୌର ଏକନା ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 7 wicketରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ନେଇ ପାଗ ଅନୁକୂଳ ଥିବା ଭାରତୀୟ ପାଣିପାଗ ବିଭାଗ କହିଛି। ଆସନ୍ତା 2 ଦିନ ପର୍ଯ୍ୟନ୍ତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ପଶ୍ଚିମବଙ୍ଗର ହିମାଳୟ ଅଞ୍ଚଳ, ସିକ୍କିମ୍, ଆସାମ, ମେଘାଳୟ, କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତର ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କୁ ଆଜି ଅପରାହ୍ନରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗରେ 2011 ଜାରି ହୋଇଥିବା ସମସ୍ତ ଜାତିଗତ ପ୍ରମାଣପତ୍ରର ପୁନଃ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ଦିଗରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani. I am Saira Mujtaba with the Midday News. The headlines. Prime Minister Narendra Modi to hold bilateral talks with his Dutch counterpart Rob Jetten and call on King William Alexander and Queen Maxima today. Several important agreements expected to be signed, including in the fields of semiconductor chips, AI and bilateral trade. Army Chief General Upinder Dwivedi warns Pakistan against harboring terrorists and operating against India. West Bengal government orders re-verification of caste certificates issued since 2011. CBSE announces a two-stage re-evaluation process of answer sheets for class 12 students. And in badminton, Indian duo of Satvik Sairaj and Chirag Shetty enter finals of Thailand Open after a thrilling victory over Malaysian pair in the semi-finals. And now the news in detail. Prime Minister Narendra Modi is scheduled to hold bilateral talks with Dutch Prime Minister Rob Jetten and will call on Their Majesties King William Alexander and Queen Maxima this afternoon. The visit carries significance beyond bilateral ties and is expected to shape broader India-EU relations following the recently concluded India-Europe Free Trade Agreement. Earlier, when the Prime Minister arrived in the Netherlands late last night, he was received by the Dutch Foreign Minister. He was accorded a grand welcome through cultural and musical performances by the diaspora and Dutch troops. Members of the Indian community representing different age groups, regions and faiths gathered to welcome him with traditional dance and musical performances. The venue echoed with chants of Modi Modi and Vande Mataram as he arrived.
2: Modi, Modi, Modi, Modi, Modi, Modi.
1: In a social media post, Mr. Modi said the welcome was remarkable as it included a dance performance covering Kathak, Odissi, Bharatanatyam, Kuchipudi and Mohiniyattam and also included a Garba performance. The Prime Minister is addressing the Indian community and will interact with leading business leaders from the Netherlands. The community event is expected to focus on India-Netherlands ties, the role of the diaspora and India's global outreach. We now go live to The Hague in the Netherlands where the Prime Minister is addressing the Indian community.
3: Aaj ka din hai. Koti koti Bharatvasiyon ka vishwas mujhe

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ପାଇଁ ଓଡ଼ିଶା ଖଣି ନିଗମ ଲକ୍ଷ୍ୟ ଧାର୍ଯ୍ୟ କରିଛି, କହିଲେ ମୁଖ୍ୟମନ୍ତ୍ରୀ। ଦଳମତ ନିର୍ବିଶେଷରେ ଓଡ଼ିଶାର ବିକାଶ ବିଷୟରେ ଚିନ୍ତା କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ, ଏବଂ ଭୀମଭୋଇ ମେଡିକାଲ କଲେଜକୁ ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟରେ ପରିଣତ କରିବେ ସରକାର। ଓଡ଼ିଶା ଖଣି ନିଗମ ସର୍ବାଧିକ 45 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରି ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆଜି ଓଡ଼ିଶା ଖଣି ନିଗମର 71ତମ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱର ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଓଡ଼ିଶା ଖଣି ନିଗମ ସର୍ବାଧିକ 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରି ରେକର୍ଡ କରିବା ସହ 2 ନିୟୁତ ଟନ୍ କ୍ରୋମାଇଟ୍ ଓ 3 ନିୟୁତ ଟନ୍ ବକ୍ସାଇଟ୍ ଉତ୍ତୋଳନ କରି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ମାଇଲ୍ ଖୁଣ୍ଟ ସ୍ଥାପନ।

0: କରିଛି।
1: ଲୋକଙ୍କର ସେବା ଦୃଷ୍ଟିକୋଣରୁ, ଲୋକଙ୍କର ଜୀବନ ଜୀବିକା ଦୃଷ୍ଟିକୋଣରୁ ଆଜି ଆମକୁ ସମୃଦ୍ଧ କରାଇବାରେ ଇଏ ଗୋଟିଏ ପରେ ଗୋଟିଏ ପାବ ଛ ଡେଇଁ ଆଗକୁ ଇଏ ବଢ଼ି ଚାଲିଛି ଆମର ଇଏ ଓଏମ୍ସି। ଏହା ବ୍ୟତୀତ ସର୍ବାଧିକ 45 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିକରି ଓଏମ୍ସି ଏକ ସର୍ବକାଳୀନ ରେକର୍ଡ ମଧ୍ୟ ପ୍ରତିଷ୍ଠା କରିପାରିଛି। ସର୍ବାଧିକ ଇଏ 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରିବାର ରେକର୍ଡ, ତା ସହିତ ଯଦି ଆମେ କ୍ରୋମାଇଟ୍ ଦେଖିବା ତାହେଲେ 2 ନିୟୁତ ଟନ୍ ଏବଂ ବକ୍ସାଇଟ୍ ଯଦି ଦେଖିବା ତାହେଲେ 3 ନିୟୁତ ଟନ୍ ଏହିଭଳି ଭାବରେ ଉତ୍ତୋଳନ କରି ଓଏମ୍ସି ଆଜି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୃଷ୍ଟି କରିଛି ଏକ ନୂତନ ମାଇଲଷ୍ଟୋନ୍।
0: ମୁଖ୍ୟମନ୍ତ୍ରୀ କହିଛନ୍ତି ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଓଡ଼ିଶା ଖଣି ନିଗମ ପଦକ୍ଷେପ ନେଉଛି। 2036 ମସିହା ସୁଦ୍ଧା ଓଡ଼ିଶା ଖଣି ନିଗମ 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ନିମନ୍ତେ ଲକ୍ଷ୍ୟ ରଖିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କେତେକ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ କରିଛନ୍ତି। କାଳିଆପାଣିସ୍ଥିତ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ନୂତନ ଗୃହ ଲୋକାର୍ପଣ କରିବା ସହ ମୁଖ୍ୟମନ୍ତ୍ରୀ ବେସିକ୍ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ସେବା, ସମନ୍ୱିତ ପରିଚାଳନା ଓ ଅନୁଧ୍ୟାନ କେନ୍ଦ୍ର ଏବଂ ଅନ୍ଲାଇନ୍ ସ୍ୱାସ୍ଥ୍ୟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖଣି ଓ ବିଭାଗକୁ ସମ୍ବର୍ଦ୍ଧିତ କରିଛନ୍ତି। ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ଆଜି ରାଜ୍ୟରେ ସାବିତ୍ରୀ ବ୍ରତ ପାଳନ କରାଯାଉଛି। ଆଜିର ଦିନରେ ସଧବା ନାରୀମାନେ ସ୍ୱାମୀଙ୍କ ଦୀର୍ଘଜୀବନ ଓ ମଙ୍ଗଳ କାମନା କରି ବ୍ରତ ରଖିଛନ୍ତି। ବିବାହିତା ନାରୀମାନେ ଦେବୀ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରୁଥିବାବେଳେ ବ୍ରତଚାରିଣୀମାନେ ବଟବୃକ୍ଷ ମୂଳେ ସତ୍ୟବାନଙ୍କୁ ପୂଜା କରୁଛନ୍ତି। ପୌରାଣିକ ତଥ୍ୟ ଅନୁସାରେ ସାବିତ୍ରୀ ପତିବ୍ରତା ଧର୍ମ ପାଳନ କରି ନିଜ ସ୍ୱାମୀ ସତ୍ୟବାନଙ୍କ ଜୀବନ ଯମରାଜଙ୍କଠାରୁ ଫେରାଇ ଆଣିଥିଲେ। ସାବିତ୍ରୀ ଅମାବାସ୍ୟା ପାଇଁ ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ଅନ୍ୟପକ୍ଷରେ ଅମାବାସ୍ୟା ତିଥିରେ ଭିତର ଚନ୍ଦନଯାତ୍ରା ଅବସରରେ ଆଜି ଜଳକ୍ରୀଡ଼ା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଏହି ଅବସରରେ ଶୁଭେଚ୍ଛା ଜଣାଇ ମହାପ୍ରଭୁଙ୍କ କୃପାରୁ ପ୍ରତ୍ୟେକ ପରିବାର ସୁଖ ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ବୋଲି କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାବିତ୍ରୀ ପର୍ବ ଅବସରରେ ମା' ସାବିତ୍ରୀଙ୍କ ତ୍ୟାଗ, ଧୈର୍ଯ୍ୟ, ବୁଦ୍ଧିମତା ଓ ଅଦମ୍ୟ ସାହସ ପ୍ରତ୍ୟେକ ମହିଳାଙ୍କ ଜୀବନକୁ ଆଲୋକିତ କରୁ ବୋଲି କହିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ଅବସରରେ ମହିଳାମାନଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ସାବିତ୍ରୀ ବ୍ରତ ଉପଲକ୍ଷେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପ୍ରଧାନ କହିଛନ୍ତି ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପର୍ବ ହେଉଛି ସାବିତ୍ରୀ ପର୍ବ। ରାଜ୍ୟର ବିଭିନ୍ନ ସ୍ଥାନରେ ସାବିତ୍ରୀ ଓଷା ପାଳନ କରାଯାଉଛି। ମହିଳାମାନେ ବିଭିନ୍ନ ପ୍ରକାର ପୂଜା ସାମଗ୍ରୀ ସହ ମନ୍ଦିରଗୁଡ଼ିକରେ ପୂଜାର୍ଚ୍ଚନା କରିଛନ୍ତି। ଆଗାମୀ 10 ବର୍ଷ ମଧ୍ୟରେ ଦଳ ମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଓଡ଼ିଶାର ବିକାଶ ବିଷୟରେ ଚିନ୍ତା କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି। ଦୁଇଦିନିଆ ପୁରୀ ଗସ୍ତର ଆଜି ଶେଷ ଦିନରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ କବିତା କୁସୁମାଞ୍ଜଳି ପୁସ୍ତକ ଲୋକାର୍ପଣ ଉତ୍ସବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି 2026 ବର୍ଷ ପ୍ରତିଟି ଓଡ଼ିଆମାନଙ୍କ ପାଇଁ ଚିନ୍ତାଶୀଳ ବର୍ଷ ଭାବେ ପରିଗଣିତ ହେବା ଆବଶ୍ୟକ। ସେ କହିଛନ୍ତି
2: ପୁରୀ ଧାମରେ ଆଜି ଆମେ ନିଷ୍ପତ୍ତି କରିଲୁ 2026-2036 ଓଡ଼ିଶା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ବର୍ଷ। ଭାଷା ଭିତ୍ତିକ ରାଜ୍ୟ ଭାବେ ଆମେ ଯେତେବେଳେ 100 ବର୍ଷ ପୁରା କରୁଥିବା ଆମ ରାଜ୍ୟକୁ ଆମକୁ ଆହୁରି ଉପରକୁ ନେବା ପାଇଁ ପଡ଼ିବ। ଯେଉଁ ରାଜ୍ୟରେ ଦିନେ ବଡ଼ ଦେଉଳ ତିଆରି ହୋଇଥିଲା, କୋଣାର୍କର ସୂର୍ଯ୍ୟ ମନ୍ଦିର ତିଆରି ହୋଇଥିଲା, ଲିଙ୍ଗରାଜଙ୍କର ବଡ଼ ଦେଉଳ ହୋଇଥିଲା, ଯେଉଁ ରାଜ୍ୟରେ ମନୁଷ୍ୟ ସଭ୍ୟତାର ହଜାର ହଜାର ବର୍ଷର ପୂର୍ବର ପ୍ରମାଣ ମିଳୁଛି, ସେ ରାଜ୍ୟ 21ଶ ଶତାବ୍ଦୀରେ ଯେଉଁ ଜାଗାରେ ଅଛି ସେ ଜାଗା ଆମକୁ ସ୍ୱୀକାର୍ଯ୍ୟ ନୁହେଁ, ଏହାକୁ ଆହୁରି ଉପରକୁ ନେବା ପାଇଁ ପଡ଼ିବ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଡେଙ୍ଗୁ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ଏବଂ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଏହି ମଶାବାହିତ ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡେଙ୍ଗୁ ରୋଗର ପରୀକ୍ଷା ଏବଂ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ଏହି ଦିବସ ପାଳନ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଚଳିତ ବର୍ଷ ଡେଙ୍ଗୁ ଦିବସର ବାର୍ତ୍ତା ରହିଛି ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏହି ଦିବସ ଅବସରରେ ନାଗରିକମାନଙ୍କୁ ରୋଗ ସମ୍ପର୍କରେ ସଚେତନ ହେବା ସହ ପରିଷ୍କାର ଓ ସୁରକ୍ଷିତ ପରିବେଶ ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି। ଜାତୀୟ ଡେଙ୍ଗୁ ଦିବସ ଅବସରରେ ସଚେତନତା ସୃଷ୍ଟି କରିବା ଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ମହାଲିଙ୍ଗ କହିଛନ୍ତି ସଚେତନତା ହିଁ ସୁସ୍ଥ ସମାଜ ଗଠନର ମୂଳମନ୍ତ୍ର। ଡେଙ୍ଗୁ ରୋଗ କାରଣ ଏବଂ ନିରାକରଣ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଡେଙ୍ଗୁ ମୁକ୍ତ ସମାଜ ଗଠନ ଦିଗରେ ପଦକ୍ଷେପ ନେବା ପାଇଁ ସେ କହିଛନ୍ତି। ଭୀମଭୋଇ ମେଡିକାଲ କଲେଜକୁ ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟରେ ପରିଣତ କରାଯିବ ବୋଲି ସ୍ୱାସ୍ଥ୍ୟ

ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ଏହି ମେଡିକାଲ କଲେଜର ବହୁବିଧ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି। ନିକଟ ଭବିଷ୍ୟତରେ ହସ୍ପିଟାଲ ଆବଶ୍ୟକ ଥିବା ବିଭିନ୍ନ ପଦପଦବୀ ପୂରଣ କରାଯିବାକୁ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି। ରାଜ୍ୟରେ ଯଥେଷ୍ଟ ପରିମାଣର ତୈଳ ମହଜୁଦ ଅଛି ବୋଲି ଭାରତୀୟ ତୈଳ ନିଗମ ଲିମିଟେଡ୍ IOCL ସ୍ପଷ୍ଟ କରିଛି। ଲୋକମାନେ ଭୟଭୀତ ନ ହୋଇ ଆବଶ୍ୟକତା ମୁତାବକ ତେଲ କିଣନ୍ତୁ ବୋଲି IOCL ପକ୍ଷରୁ କୁହାଯାଇଛି। ରାଜ୍ୟର କେତେକ ପେଟ୍ରୋଲ ପମ୍ପରେ ତେଲ ପାଇଁ ଲମ୍ବା ଧାଡ଼ି ଲାଗୁଥିବାରୁ IOCL ଲୋକମାନଙ୍କୁ ତେଲ ଅଭାବ ଭଳି ଗୁଜବରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛି। ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷାଫଳ ଘୋଷଣା ପରବର୍ତ୍ତୀ ବ୍ୟବସ୍ଥା ସମ୍ପର୍କିତ ଏକ ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE ପକ୍ଷରୁ ଜାରି କରାଯାଇଛି। ପରୀକ୍ଷାଫଳ ସମ୍ପର୍କରେ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇସ୍ତରୀୟ ସମୀକ୍ଷା ବ୍ୟବସ୍ଥାର ସୁବିଧା ରହିଛି। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମୂଲ୍ୟାଙ୍କିତ ଉତ୍ତର ପୁସ୍ତିକାର ସ୍କାନ୍ କପି ପାଇଁ ଅନ୍ଲାଇନ୍ ଆବେଦନ କରିପାରିବେ। ଡାଉନ୍ଲୋଡ୍ ମାଧ୍ୟମରେ ଏହାକୁ ସମୀକ୍ଷା କରିବାର ସୁବିଧା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାର୍କିଂ ନିୟମାବଳୀ ଆଧାରରେ ନିର୍ଦ୍ଦିଷ୍ଟ ଉତ୍ତରର ପୁନଃ ମୂଲ୍ୟାୟନ ପାଇଁ ଅନୁରୋଧ କରିପାରିବେ। ସ୍କାନ୍ କପି ପାଇଁ ଆସନ୍ତା 19-22 ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ଏବଂ ପ୍ରତି ବିଷୟ ପାଇଁ ଦେୟ ବାବଦରେ 700 ଟଙ୍କା ଅନ୍ଲାଇନ୍ରେ ଦାଖଲ କରିବାକୁ ପଡ଼ିବ। ନବରଙ୍ଗପୁର ଜୟପୁର ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରେଳବାଇ ପକ୍ଷରୁ ଜମି ଅଧିଗ୍ରହଣ ଶେଷ ହୋଇଥିବା ଅଞ୍ଚଳରେ ଟ୍ରାକ୍ ବିଛାଇବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆମ୍ବାଗୁଡ଼ା ରୋଡ୍ରୁ ନବରଙ୍ଗପୁର ପର୍ଯ୍ୟନ୍ତ ମାଟି କାମ ଓ ଟ୍ରାକ୍ ବିଛାଇବା ପାଇଁ ଖୁବ୍ ଶୀଘ୍ର ଆବଶ୍ୟକୀୟ ଉପକରଣ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଇନ୍ଦ୍ରାବତୀ ନଦୀ ଉପରେ 35 କୋଟି ଟଙ୍କା ବ୍ୟବରାଦରେ ସେତୁ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ସମ୍ମିଳନୀ କକ୍ଷରେ ସବ୍ଡିଭିଜନ ସ୍ତରୀୟ ବନ୍ଧକ ଶ୍ରମିକ ଓ ମାନବ ଚାଲାଣ ସମ୍ପର୍କିତ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀମାନେ ମାନବ ଚାଲାଣ ଓ ବନ୍ଧକ ଶ୍ରମିକ ଆଇନର କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ। ଗଜପତି ଜିଲ୍ଲାରେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ମାତୃପିତୃହୀନ ଶିଶୁମାନଙ୍କ ନିମନ୍ତେ ବୈଷୟିକ ଶିକ୍ଷା, ଦକ୍ଷତା ବୃଦ୍ଧି ଏବଂ ଭବିଷ୍ୟତ ଗଠନ ପାଇଁ ଦିନିକିଆ ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ସହ ମାର୍ଗଦର୍ଶନ କରିଥିଲେ। କଳାହାଣ୍ଡି ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ସ୍ୱଚ୍ଛ ଓ ସଫଳ ପରିଚାଳନା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୁଥ୍ସ୍ତରୀୟ ଅଧିକାରୀ, ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଓ ଅତିରିକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା 2 ଦିନ ପର୍ଯ୍ୟନ୍ତ ସର୍ବାଧିକ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ ବଲାଙ୍ଗୀର ଜିଲ୍ଲାର ତୁରେକେଲାଠାରେ ସର୍ବାଧିକ 11 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 24 ଘଣ୍ଟା ପାଇଁ କାଳବୈଶାଖୀ ବର୍ଷା ଓ ବଜ୍ରପାତ ନେଇ 15ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ପାଇଁ ଓଡ଼ିଶା ଖଣି ନିଗମ ଲକ୍ଷ୍ୟ ଧାର୍ଯ୍ୟ କରିଛି, କହିଲେ ମୁଖ୍ୟମନ୍ତ୍ରୀ। ଦଳମତ ନିର୍ବିଶେଷରେ ଓଡ଼ିଶାର ବିକାଶ ବିଷୟରେ ଚିନ୍ତା କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ ଏବଂ ଭୀମଭୋଇ ମେଡିକାଲ କଲେଜକୁ ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟରେ ପରିଣତ କରିବେ ସରକାର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାପ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ଆରମ୍ଭ କରୁଛୁ ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ କୃଷ୍ଣଗୁରୁ ଭଜନ ପରିବେଷଣ କରୁଛନ୍ତି ଶ୍ୟାମସୁନ୍ଦର ସାହୁ ଓ ସାଥୀ। ସେମାନେ ହେଲେ ଇତିଶ୍ରୀ ସାହୁ, ନୀଳାଞ୍ଜଳି ପାଢ଼ୀ, ଦେବକୀ ମହତ, ବିକ୍ରମ ସାହୁ, ପବିତ୍ର ମୋହନ ସାହୁ, କୁଳମଣି ସାହୁ, ହେମନ୍ତ ଦାସ। ଲୋକଗୀତରେ ଶୁଣନ୍ତୁ କୃଷ୍ଣଗୁରୁ ଭଜନ।

ଲୋକଗୀତ କାର୍ଯ୍ୟକ୍ରମରେ ପ୍ରଚାର କରୁ କୃଷ୍ଣଗୁରୁ ଭଜନ ପରିବେଷଣ କଲେ ଶ୍ୟାମସୁନ୍ଦର ସାହୁ ଓ ସାଥୀ, ସେମାନେ ଥିଲେ ଇତିଶ୍ରୀ ସାହୁ, ନୀଳାଞ୍ଜଳି ପାଢ଼ୀ, ଦେବକୀ ମହତ, ବିକ୍ରମ ସାହୁ, ପବିତ୍ର ମୋହନ ସାହୁ, କୁଳମଣି ସାହୁ ଓ ହେମନ୍ତ ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଓ www.prasarbharati.gov.in ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ବର୍ତ୍ତମାନ ପ୍ରଚାର କରୁଛୁ ଓଡ଼ିଆ ସୁଗମ ସଙ୍ଗୀତ। ପ୍ରଥମ ଗୀତଟି ଗାଇଛନ୍ତି ଅନ୍ତରା ଚକ୍ରବର୍ତ୍ତୀ, ଗୀତ ରଚନା କରିଛନ୍ତି ନର୍ମଦା ସାହୁ, ସଙ୍ଗୀତ ଶରତ ନାୟକ।

ଏଥର ଦ୍ୱୈତକଣ୍ଠରେ ଗାଇଛନ୍ତି ହ୍ୟୁମାନ ସାଗର ଓ ଅସୀମା ପଣ୍ଡା। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ। ସଙ୍ଗୀତ ଅସାତ ନିଜମ।

ଏଥର ଗାଇଛନ୍ତି କୁମାର ବାପି। ଗୀତ ରଚନା କରିଛନ୍ତି ଚିନ୍ମୟ ରାୟ, ସଙ୍ଗୀତ ବୈଦ୍ୟନାଥ ଦାସ।

ସତ୍ୟରଞ୍ଜନ ବଳଙ୍କ ଅନ୍ୟ ଏକ ରଚନାରୁ ଏଥର ଦ୍ୱୈତ କଣ୍ଠରେ ଗାଉଛନ୍ତି ଜାଭେଦ ଅଲ୍ଲୀ ଓ ଲୋପମୁଦ୍ରା ଦାସ। ସଙ୍ଗୀତ ନିର୍ଦ୍ଦେଶନା ବିମୁକ୍ତ ଦାସ।

ଶୁଣୁଛନ୍ତି ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଓଡ଼ିଆ ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ଶେଷରେ କଣ୍ଠଦାନ କରିଛନ୍ତି ହ୍ୟୁମେନ ସାଗର, ଗୀତ ରଚନା ସନ୍ଦୀପ ସାହୁ, ସଙ୍ଗୀତ ଜ୍ଞାନ ବେହେରା।

ପ୍ରଚାର କଲୁ ଓଡ଼ିଆ ସୁଗମ ସଙ୍ଗୀତ। ଆକାଶବାଣୀ ବଲାଙ୍ଗୀର ବର୍ତ୍ତମାନ ସମୟ ସନ୍ଧ୍ୟା 6ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆଞ୍ଚଳିକ ଗୀତ ପ୍ରଚାର କରିବୁ 6:30 6:45 ଶୁଣିବାକୁ ପାଇବେ ଆଞ୍ଚଳିକ ସମ୍ବାଦ। 6:55 ଆଜି ଶୁଣିବେ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ 7:02। ଓଡ଼ିଆରେ ସମ୍ବାଦ 7:15। 7:25 ଜିଲ୍ଲା ହାଲଚାଲ ଆଜି ରହିଛି ରାୟଗଡ଼ା ଜିଲ୍ଲା ହାଲଚାଲ।

ଆଠଟା ପଇଁଚାଳିଶ ମିନିଟ୍ରେ ହିନ୍ଦୀ ଏବଂ ନଅଟାରେ ଇଂରାଜୀରେ ସମ୍ବାଦ। ନଅଟା ପନ୍ଦର ମିନିଟ୍ରେ ପ୍ରଚାର କରିବୁ ବିବିଧ ଭାରତୀ କାର୍ଯ୍ୟକ୍ରମ। ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ ରାତି ଦଶଟାରେ। ଦଶଟା ତିରିଶ ମିନିଟ୍ରେ ଶାସ୍ତ୍ରୀୟ ସଙ୍ଗୀତ, ଏଥିରେ ଶୁଣିବେ ଉସ୍ତାଦ ୟୁନୁସ ହୁସେନ ଖାଁଙ୍କ ଶାସ୍ତ୍ରୀୟ ଗାୟନ। ରାତି ଏଗାରଟାରେ ହିନ୍ଦୀ ଏବଂ ଏଗାରଟା ପାଞ୍ଚ ମିନିଟ୍ରେ ଇଂରାଜୀରେ ସମ୍ବାଦ। ଶୁଣିଲେ ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ପ୍ରଚାର କରନ୍ତୁ ଆପଣଙ୍କ ବ୍ୟବସାୟ ସମ୍ବନ୍ଧୀୟ ବିଜ୍ଞାପନ।
1: ନିଜର ବ୍ୟବସାୟ ସେବା ଗ୍ରାହକଙ୍କ ପାଖରେ ସହଜରେ ସୁବିଧାରେ ପହଞ୍ଚାଇବା ପାଇଁ ଆକାଶବାଣୀ ହେଉଛି ଶ୍ରେଷ୍ଠ ମାଧ୍ୟମ।
0: ନିଜର ବ୍ୟବସାୟିକ ଲକ୍ଷ୍ୟ ପୂରଣ ଅଭିବୃଦ୍ଧି ପାଇଁ ରେଡିଓ ବିଜ୍ଞାପନର ସାହାଯ୍ୟ ନିଅନ୍ତୁ।
1: ଅଗଣିତ ଶ୍ରୋତାଙ୍କ ପାଖରେ ଆପଣଙ୍କ ବ୍ୟବସାୟର ବାର୍ତ୍ତା ବିଜ୍ଞାପନ ମାଧ୍ୟମରେ ପହଞ୍ଚାଇବାକୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ।
0: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇଡିଟି ହେଲା SDAIR ବଲାଙ୍ଗୀର@gmail.com।

ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ହିନ୍ଦୀ ଭକ୍ତି ଗୀତ। ଆଜି ଏଥିରେ ଶୁଣିବା କବୀର ଭଜନ। ପ୍ରଥମେ କଣ୍ଠଶିଳ୍ପୀ ହେମୟନ୍ତୀ ଶୁକ୍ଲା, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପଣ୍ଡିତ ଭୀମସେନ ଯୋଶୀ।

0: ହିନ୍ଦୀ ଭକ୍ତି ଗୀତରେ ଶୁଣୁଥିଲେ କବୀର ଭଜନ ଆକାଶବାଣୀ ବଲାଙ୍ଗୀର ଆଞ୍ଚଳିକ ଗୀତ। ପ୍ରଥମ ଗୀତଟି ଗାଇଛନ୍ତି କାଳୀପ୍ରସାଦ ଷଡ଼ଙ୍ଗୀ, ଗୀତ ରଚନା କରିଛନ୍ତି ଅଟଳ ବିହାରୀ ପଣ୍ଡା।
1: ବୋଇଲା ଗରିବ ଘରକେ ରାଜକୁନୁଆ ଧନ ମାଲି।

ଏଥର ଉଦୟନାଥ ଦର୍ଜୀଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ବିବେକାନନ୍ଦ ମିଶ୍ର।

0: ଶୁଣୁଥିଲେ ଆଞ୍ଚଳିକ ଗୀତ। ଆଜିର ଶିଳ୍ପୀ ଥିଲେ କାଳୀପ୍ରସାଦ ଷଡ଼ଙ୍ଗୀ ଓ ବିବେକାନନ୍ଦ ମିଶ୍ର। ଗୀତ ରଚନା କରିଥିଲେ ଅଟଳ ବିହାରୀ ପଣ୍ଡା ଓ ଉଦୟନାଥ ଦର୍ଜେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 ମେଗାହର୍ଟ୍ଜ ଯୋଗେ। ବର୍ତ୍ତମାନ ସମୟ ସନ୍ଧ୍ୟା 6:40 ହେବାକୁ ଯାଉଛି। କିଛି ସମୟ ମଧ୍ୟରେ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟର ଅର୍ଥନୈତିକ ବିକାଶରେ ଓଡ଼ିଶା ଖଣି ନିଗମର ଅତୁଳନୀୟ ଅବଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିବା ଲକ୍ଷ୍ୟ ରଖିଛି ଓଏମ୍ସି। ଡାକ୍ତରୀ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପୁନେର ଜଣେ ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ତୈଳ ସଂକଟକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି।

0: ଏବଂ ଏକାଠି ହୋଇ କାମ କରିବା, ଡେଙ୍ଗୁ ରୋଗକୁ ଦୂର କରିବା ବାର୍ତ୍ତା ନେଇ ଆଜି ପାଳିତ ହୋଇଛି ଡେଙ୍ଗୁ ଦିବସ। ବିସ୍ତୃତ ସମ୍ବାଦ। ଓଡ଼ିଶା ଖଣି ନିଗମ ତାର ଲାଭାଂଶର ଏକ ସିଂହଭାଗ ରାଜ୍ୟ ସରକାରଙ୍କୁ ନିୟମିତ ଭାବେ ପ୍ରଦାନ କରି ରାଜ୍ୟର ଶିଳ୍ପାୟନ ଓ ଅର୍ଥନୈତିକ ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ନିଗମର 71ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଏହି ସଂସ୍ଥା ରାଜ୍ୟର ଅର୍ଥନୈତିକ ବିକାଶର ଏକ ପ୍ରମୁଖ ସ୍ତମ୍ଭ ଭାବେ ପ୍ରତିଷ୍ଠିତ କରିପାରିଛି। ଓଡ଼ିଶା ଖଣି ନିଗମର ରାଜ୍ୟ ଓ ଦେଶର ସମୃଦ୍ଧିରେ ଅତୁଳନୀୟ ଅବଦାନ ରହିଛି।
1: ଓଡ଼ିଶା ଖଣି ନିଗମ ନିଜର କାର୍ଯ୍ୟକ୍ଷମ ଥିବା ଖଣିଗୁଡ଼ିକରୁ ବର୍ଦ୍ଧିତ ଚାହିଦାକୁ ନିରନ୍ତର ପୂରଣ କରିବା ଏବଂ ତାହାର ସ୍ୱତନ୍ତ୍ର ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ନିର୍ବାହ କରିବା, ଆଉ ତା ସହିତ ରାଜ୍ୟର ଶିଳ୍ପାୟନ ଏବଂ ଅର୍ଥନୈତିକ ବିକାଶକୁ ମଧ୍ୟ ଏକ ନୂତନ ଦିଗ ମଧ୍ୟ ନିଶ୍ଚିତ ଭାବରେ ପ୍ରଦାନ କରୁଛି, ଯେଉଁଥିପାଇଁ କି ଆଜି ଓଡ଼ିଶା ଏକ ସମୃଦ୍ଧ ଓଡ଼ିଶା ଆଡ଼କୁ, ନୂଆ ଓଡ଼ିଶା ଆଡ଼କୁ ଅଗ୍ରସର ହେଉଛି, ଆଉ ସେଥିରେ ଓଏମ୍ସିର ଭୂମିକା ସର୍ବାଗ୍ରେ ରହିଛି।
0: ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଓଡ଼ିଶା ଖଣି ନିଗମ ପଦକ୍ଷେପ ନେଉଛି। 2036 ମସିହା ସୁଦ୍ଧା ଓଡ଼ିଶା ଖଣି ନିଗମ 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ନିମନ୍ତେ ଲକ୍ଷ୍ୟ ରଖିଛି। ଓଡ଼ିଶା ଖଣି ନିଗମ ସର୍ବାଧିକ 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରି ରେକର୍ଡ ସୃଷ୍ଟି କରିବା ସହ 2 ନିୟୁତ ଟନ୍ କ୍ରୋମାଇଟ୍ ଓ 3 ନିୟୁତ ଟନ୍ ବକ୍ସାଇଟ୍ ଉତ୍ତୋଳନ କରି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେତେକ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ ମଧ୍ୟ କରିଛନ୍ତି। କାଳିଆପାଣି ସ୍ଥିତ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ନୂତନ ଗୃହର ଲୋକାର୍ପଣ କରିବା ସହିତ ଆମ୍ବୁଲାନ୍ସ ସେବା, ସମନ୍ୱିତ ପରିଚାଳନା ଓ ଅନୁଧ୍ୟାନ କେନ୍ଦ୍ର ଏବଂ ଅନ୍ଲାଇନ୍ ସ୍ୱାସ୍ଥ୍ୟ ପରିଚାଳନା ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖଣି ଓ ବିଭାଗକୁ ସମ୍ବର୍ଦ୍ଧିତ କରିଥିଲେ। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଆଜି ଜୀବବିଜ୍ଞାନ ପ୍ରଶ୍ନପତ୍ର ପ୍ରଘଟ ସହ ସମ୍ପୃକ୍ତ ପୁନେର ମନୀଷା ଗୁରୁନାଥ ମାନ୍ଧେରଙ୍କୁ ଗିରଫ କରିଛି। ମାନ୍ଧେର ଜଣେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା। ସିବିଆଇ ପକ୍ଷରୁ କୁହାଯାଇଛି, ନିଟ୍ ୟୁଜି 2026 ପରୀକ୍ଷା ପ୍ରକ୍ରିୟାରେ ଏନ୍ଟିଏ ପକ୍ଷରୁ ତାଙ୍କୁ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା। ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ ମାନ୍ଧେର ନିଟ୍ ପରୀକ୍ଷାର ଉଦ୍ଭିଦ ଓ ଜୀବବିଜ୍ଞାନ ପ୍ରଶ୍ନପତ୍ର ସମ୍ପର୍କରେ ପୂର୍ଣ୍ଣ ଅବଗତ ଥିଲେ। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାସିକ, ପୁନେ ଏବଂ ଅହଲ୍ୟାନଗରରୁ ସିବିଆଇ 9 ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ 5 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ପୁଲିସ୍ ରିମାଣ୍ଡରେ ନେଇ ପ୍ରଶ୍ନପତ୍ର ପ୍ରଘଟ ସମ୍ପର୍କରେ ପଚରାଉଚରା ଜାରି ରଖିଛି। ମାମଲାରେ ଅନ୍ୟ 2 ଜଣ ଗତକାଲି ଗିରଫ ହୋଇଛନ୍ତି। ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 6ଟି ସ୍ଥାନରେ ଚଢ଼ାଉ କରି ପରୀକ୍ଷା ସମ୍ପର୍କିତ ଦସ୍ତାବିଜ, ଲ୍ୟାପ୍ଟପ୍, ବ୍ୟାଙ୍କ କାଗଜପତ୍ର ଓ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି। ସମ୍ପ୍ରତି ବିଶ୍ୱରେ ଦେଖାଦେଇଥିବା ତୈଳ ସଙ୍କଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ଅନୁସରଣ କରି ବିଭାଗ ପକ୍ଷରୁ ଇନ୍ଧନ ଏବଂ ଶକ୍ତିର ସୁଚିନ୍ତିତ ପରିଚାଳନା ଉପରେ ପଦକ୍ଷେପ ନିଆଯିବା ସହିତ ବିଭାଗ ପାଇଁ ଏକ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି। ସରକାରଙ୍କର ଏହି ପଦକ୍ଷେପ ଫଳରେ ଅନାବଶ୍ୟକ ଇନ୍ଧନର ବ୍ୟୟ ହ୍ରାସ ପାଇବା ସହିତ ଶକ୍ତି ସଂରକ୍ଷଣ ହୋଇପାରିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି। ଆନ୍ତର୍ଜାତିକ ଆଲୋକ ଦିବସ ଆଜି ପାଳନ କରାଯାଉଛି। 1960 ପଦାର୍ଥ ବିଜ୍ଞାନୀ ତଥା ଇଞ୍ଜିନିୟର ଥିଓଡୋ ମୈମନ୍ଙ୍କ ଦ୍ୱାରା ଆଜିର ଦିବସରେ ପ୍ରଥମ ଥର ପାଇଁ ଲେଜରର ସଫଳ ପରୀକ୍ଷଣ କରାଯାଇଥିଲା। ଏହାକୁ ସ୍ମରଣ କରି ପ୍ରତିବର୍ଷ ମଇ ମାସ 16 ତାରିଖରେ ଆନ୍ତର୍ଜାତିକ ଆଲୋକ ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବାର୍ତ୍ତା ରହିଛି, ସ୍ଥାୟୀ ଭବିଷ୍ୟତ ପାଇଁ ଆଲୋକ। ଆଲୋକର ଅଧ୍ୟୟନ, ଜୀବନ ରକ୍ଷାକାରୀ ଚିକିତ୍ସା ଉପକରଣ, ଉଚ୍ଚ କ୍ଷମତା ସମ୍ପନ୍ନ ଯୋଗାଯୋଗ, ବିକଳ୍ପ ଶକ୍ତି ଉତ୍ସ, ପ୍ରଯୁକ୍ତି ବିଦ୍ୟା ଏବଂ ବିଭିନ୍ନ ଆବିଷ୍କାରରେ ଉନ୍ନତି ଆଣିପାରିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଡେଙ୍ଗୁ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ସହିତ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଡେଙ୍ଗୁ ମଶା ଦ୍ୱାରା ଭୂତାଣୁ

0: ଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ଚଳିତ ବର୍ଷ ଡେଙ୍ଗୁ ଦିବସର ବାର୍ତ୍ତା ରହିଛି, ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡେଙ୍ଗୁ ରୋଗର ପରୀକ୍ଷା ଏବଂ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ରାଜ୍ୟର ସମସ୍ତ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ ଦିବସ ପାଳନ କରାଯାଇ ସଚେତନତାମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ପୋଟଲାମପୁର ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାସ୍ତରୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ଜାତୀୟ ସ୍ତରରେ ସୁସ୍ଥ ପଞ୍ଚାୟତ ଭାବେ ପୁରସ୍କାର ପାଇବା ନିମିତ୍ତ ପୋଟଲାମପୁରକୁ ମନୋନୀତ କରାଯାଇଛି। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ, ପର୍ଯ୍ୟବେକ୍ଷକ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ଆଶାକର୍ମୀ ଓ ଗ୍ରାମରକ୍ଷୀମାନେ ଅଂଶଗ୍ରହଣ କରିଥିଲେ। ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳୀ ଗ୍ରାମର ମହିଳା ପର୍ବତାରୋହୀ ସୁଶ୍ରୀ ବିଭାରାଣୀ ପାତ୍ରଙ୍କୁ ଜାତୀୟ ଯୁବ ସମ୍ମାନ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ପ୍ରୋଜେକ୍ଟ ପଏଣ୍ଟ ଏବଂ ମାଇ ଭାରତ ଦ୍ୱାରା ଆୟୋଜିତ ଜାତୀୟ ଯୁବ ନେତୃତ୍ୱ ସମ୍ମିଳନୀ ଓ ସମ୍ମାନ 2026ରେ ସୁଶ୍ରୀ ପାତ୍ରଙ୍କୁ ଏହି ସମ୍ମାନ ଦିଆଯାଇଛି। କାର୍ଯ୍ୟକ୍ରମରେ 40 ଜଣ ଯୁବ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଛି। ଆକାଶବାଣୀକୁ ସାକ୍ଷାତକାର ଦେଇ ସୁଶ୍ରୀ ବିଭାରାଣୀ ପାତ୍ର କହିଛନ୍ତି,
1: ଏହି ବର୍ଷ ମୋତେ ଜାତୀୟ ଯୁବ ସମ୍ମାନ 2026 ମିଳିଥିବାରୁ ମୁଁ ମାଇ ଭାରତ ଏବଂ ଓଡ଼ିଶା ପ୍ରୋଜେକ୍ଟ ପଏଣ୍ଟକୁ ଧନ୍ୟବାଦ ଅର୍ପଣ କରୁଛି, ଯୋଉଟା କି ଆମର ଦିଲ୍ଲୀରେ ଆୟୋଜିତ ହୋଇଥିଲା। ଆଉ ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀଲଙ୍କାର ହାଇ କମିଶନର ମହାସିନୀ କୋଲନ ମ୍ୟାଡମ୍ ଉପସ୍ଥିତ ଥିଲେ।
0: ଭାରତୀୟ ରେଳବାଇ ପକ୍ଷରୁ ଜଳବାୟୁ ପରିବର୍ତ୍ତନ ଶୀର୍ଷକ ବିଶ୍ୱ ପରିବେଶ ଦିବସ ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। ଏହି ଅଭିଯାନ ଆସନ୍ତା ଜୁନ୍ ମାସ 5 ତାରିଖ ପର୍ଯ୍ୟନ୍ତ ଚାଲିବ। ଯାତ୍ରୀ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ପ୍ଲାଷ୍ଟିକ୍ ପ୍ରଦୂଷଣ ହ୍ରାସ କରିବା ନିମନ୍ତେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପକ୍ଷରୁ ବିଭିନ୍ନ ସଚେତନତା ଏବଂ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଛି। ଅଭିଯାନର ଅବଧି ମଧ୍ୟରେ ସମଗ୍ର ରେଳମଣ୍ଡଳରେ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମ କରାଯିବ। ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁର ସୁପରିଚାଳନା, ପୃଥକୀକରଣ ବିଷୟରେ କର୍ମଚାରୀମାନଙ୍କୁ ସଚେତନ କରିବା ସହିତ ଷ୍ଟେସନ ପରିସରରେ ସ୍ୱଚ୍ଛତା ଅଭିଯାନ ଉପରେ ମଧ୍ୟ ବିଶେଷ ଗୁରୁତ୍ୱାରୋପ କରାଯିବ ବୋଲି ଖୋର୍ଦ୍ଧା ରେଳମଣ୍ଡଳ ପକ୍ଷରୁ କୁହାଯାଇଛି। ଦେବଗଡ଼ ଜିଲ୍ଲା ସଂସ୍କୃତି ଭବନରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଶ୍ରୀଜଗନ୍ନାଥ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ବାମଣ୍ଡାର ରାଜା ସାର୍ ବାସୁଦେବ ସୁଢ଼ଳଦେବଙ୍କ ଜୟନ୍ତୀ ଉପଲକ୍ଷେ ଆଲୋଚନାଚକ୍ର ଓ କବିତା ପାଠ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା ସାହିତ୍ୟର ପୁଷ୍ଟି ସାଧନରେ ରାଜା ସୁଢ଼ଳଦେବଙ୍କ ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କାର୍ଯ୍ୟକ୍ରମରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ରାଜା ସୁଢ଼ଳଦେବଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ପ୍ରଧାନ କହିଛନ୍ତି, ବାମଣ୍ଡା ରାଜା ସ୍ୱର୍ଗତ ସୁଢ଼ଳଦେବ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ଥିଲେ। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଦିବ୍ୟାଙ୍ଗଜନଙ୍କ ସଶକ୍ତିକରଣ ପାଇଁ ଜାତୀୟ ପୁରସ୍କାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ଲାଇନ୍ ଜରିଆରେ ଆବେଦନ ପତ୍ରଗୁଡ଼ିକ ଦାଖଲ କରାଯାଇପାରିବ। www.awards.gov.in ମାଧ୍ୟମରେ ଆସନ୍ତା ଜୁଲାଇ ମାସ ଶେଷ ସୁଦ୍ଧା ଚଳିତ ବର୍ଷର ଜାତୀୟ ପୁରସ୍କାର ପାଇଁ ସମସ୍ତ ଆବେଦନକୁ ବିଚାରକୁ ନିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରର ଆରାଧ୍ୟ ଦେବୀ ମା ରାମାୟଣମ୍ମା ଠାକୁରାଣୀଙ୍କ ଯାତ୍ରା 13 ଦିନରେ ପହଞ୍ଚିଛି। ସନ୍ଧ୍ୟା ଆଳତୀ ସମୟରେ ବହୁ ସଂଖ୍ୟାରେ ମହିଳା ଶ୍ରଦ୍ଧାଳୁମାନେ ମାଙ୍କ ଦର୍ଶନ କରୁଛନ୍ତି। ଯାତ୍ରାର ଶେଷ ସପ୍ତାହରେ ଛତ୍ରପୁର ମହୋତ୍ସବ ଆୟୋଜନ କରାଯିବ ବୋଲି ଯାତ୍ରା କମିଟି ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟର ଅର୍ଥନୈତିକ ବିକାଶରେ ଓଡ଼ିଶା ଖଣି ନିଗମର ଅତୁଳନୀୟ ଅବଦାନ ରହିଛି, କହିଲେ ମୁଖ୍ୟମନ୍ତ୍ରୀ। 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିବା ଲକ୍ଷ୍ୟ ରଖିଛି ଓଏନ୍ସି। ଡାକ୍ତରୀ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପୁନେର ଜଣେ ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ଏବଂ ଏକାଠି ହୋଇ କାମ କରିବା, ଡେଙ୍ଗୁ ରୋଗକୁ ଦୂର କରିବା ବାର୍ତ୍ତା ନେଇ ଆଜି ପାଳିତ ହୋଇଛି ଡେଙ୍ଗୁ ଦିବସ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ମିଳିମିଶି କାମ କରିବା, ଡେଙ୍ଗୁ ଦୂର କରିବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ। ଡେଙ୍ଗୁ ରୋଗର କାରଣ ଏବଂ

0: ଏହାର ନିରାକରଣ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ଆମେ ସମ୍ମୁଖୀନ ହେଉଥିବା ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନଗଲେ ପରବର୍ତ୍ତୀ ସମୟରେ ଏହା ଗୁରୁତର ଆକାର ଧାରଣ କରିବା ସହ ମଣିଷ ଅକାଳ ମୃତ୍ୟୁ ମୁଖରେ ପଡ଼ିଥାଏ। ଜନସାଧାରଣଙ୍କୁ ଏ ବିଷୟରେ ସଚେତନ କରିବା ଲକ୍ଷ୍ୟ ନେଇ ପ୍ରତ୍ୟେକ ବର୍ଷ ମେ ମାସ 16 ତାରିଖରେ ଦେଶରେ ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଇଥାଏ। ଡେଙ୍ଗୁକୁ ଯଦି ଅବହେଳା କରାଯାଏ ତେବେ ତାହାର ପରିଣାମ ଭୟଙ୍କର ହେବାର ନଜିର ରହିଛି। ଚଳିତ ବର୍ଷ ଡେଙ୍ଗୁ ଦିବସର ବିଷୟବସ୍ତୁ ରହିଛି ମିଳିମିଶି କାମ କରିବା, ଡେଙ୍ଗୁ ଦୂର କରିବା। ଡେଙ୍ଗୁ ରୋଗର ଲକ୍ଷଣ ଏବଂ ଚିକିତ୍ସା ସମ୍ପର୍କରେ ଆମେ ଅବଗତ ହେବା ନିତାନ୍ତ ଜରୁରୀ। ବର୍ଷାଦିନେ ଡେଙ୍ଗୁ ରୋଗର ପ୍ରାଦୁର୍ଭାବ ଅଧିକ ଦେଖିବାକୁ ମିଳିଥାଏ। ଡେଙ୍ଗୁ ରୋଗର ବାହକ ଏଡିସ୍ ମଶା ସନ୍ତସନ୍ତିଆ ତଥା ଅପରିଷ୍କାର ସ୍ଥାନରେ ନିଜର ବଂଶ ବିସ୍ତାର କରିଥାଏ। ଡେଙ୍ଗୁ ଏକ ମାରାତ୍ମକ ରୋଗ। 2 ସପ୍ତାହରୁ ଅଧିକ ଦିନ ଧରି ଜ୍ୱର ଲାଗି ରହିଲେ ଡେଙ୍ଗୁ ପରୀକ୍ଷା କରାଇ ନିଆଯିବା ଉଚିତ। ସକାଳେ କିମ୍ବା ସନ୍ଧ୍ୟା ସମୟରେ ମୁଖ୍ୟତଃ ଏଡିସ୍ ମଶା କାମୁଡ଼ିଥାଏ। ଏହି ରୋଗର ଲକ୍ଷଣ ହେଉଛି ଅଧିକ ଦିନ ଜ୍ୱର ସହ ଗଣ୍ଠି ବିନ୍ଧା ଏବଂ ଆଖିରେ ମଧ୍ୟ ଯନ୍ତ୍ରଣା ହୋଇଥାଏ। ଡେଙ୍ଗୁ ରୋଗକୁ ପ୍ରତିହତ କରିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି। ଡେଙ୍ଗୁ ଏବଂ ଚିକନଗୁନିଆ ରୋଗର ଲକ୍ଷଣ ପ୍ରାୟ ସମାନ ରହୁଥିବାରୁ ଏହାର ଚିହ୍ନଟ ପାଇଁ କେତେକ ପରୀକ୍ଷା କରିବାକୁ ପଡ଼ିଥାଏ। ଜନସ୍ୱାସ୍ଥ୍ୟ ମିଶନ ଅଧୀନରେ ଏହିସବୁ ରୋଗର ନିରାକରଣ ପାଇଁ କେନ୍ଦ୍ର ସରକାର ବଜେଟ୍ ସହାୟତା ମଧ୍ୟ ପ୍ରଦାନ କରିଥାନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ଚିହ୍ନଟ କରିବା ଏବଂ ପ୍ରତିଷେଧକ ବ୍ୟବସ୍ଥାକୁ ଠିକ୍ ଭାବରେ କାର୍ଯ୍ୟକାରୀ କରାଗଲେ ଡେଙ୍ଗୁ ରୋଗକୁ ପ୍ରତିହତ କରାଯାଇପାରିବ। ଡେଙ୍ଗୁ ଭଳି ରୋଗକୁ ପ୍ରତିହତ କରିବାକୁ ହେଲେ ଆମକୁ ସଚେତନ ହେବାକୁ ପଡ଼ିବ। ପରିବେଶକୁ ପରିଷ୍କାର ରଖିବା ସହ ଘର ପରିସର ମଧ୍ୟରେ କିମ୍ବା ଆଖପାଖରେ ଜମି ରହୁଥିବା ପାଣିକୁ ନିଷ୍କାସନ ବ୍ୟବସ୍ଥା କରାଯିବା ଉଚିତ। ପ୍ରତ୍ୟେକ 2-3 ଦିନ ମଧ୍ୟରେ ସମୀକ୍ଷା କରି ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ପଦକ୍ଷେପ ନିଆଯିବା ଉଚିତ। ଦିନ ହେଉ କିମ୍ବା ରାତି ଶୋଇବା ବେଳେ ମଶାରୀ ବ୍ୟବହାର କରାଯିବା ଉଚିତ। ସରକାରଙ୍କ ତରଫରୁ ଔଷଧୀୟ ମଶାରୀ ବଣ୍ଟନ କରାଯାଉଛି। ଏହି ମଶାରୀକୁ LLIN ମଶାରୀ କୁହାଯାଏ। ଡେଙ୍ଗୁ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଏହି ମଶାରୀ ବଣ୍ଟନ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଡେଙ୍ଗୁ ରୋଗକୁ ପ୍ରତିହତ କରିବା ନେଇ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ମିଳିତ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ତୁରନ୍ତ ଚିହ୍ନଟ ଏବଂ ଚିକିତ୍ସା ପାଇଁ ସରକାର ବହୁବିଧ ପଦକ୍ଷେପ ନେଇଛନ୍ତି। ମ୍ୟାଲେରିଆ, ଡେଙ୍ଗୁ ଏବଂ ଡାଇରିଆ ରୋଗ ପାଇଁ ମିଳିତ ଭାବେ ଅଭିଯାନ କରାଯାଉଛି। ଭୂତାଣୁଜନିତ ରୋଗଗୁଡ଼ିକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଜାତୀୟ ଭୂତାଣୁବାହିତ ରୋଗ ନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ କରାଯାଇଛି। ସରକାରୀ ଡାକ୍ତରଖାନାଗୁଡ଼ିକରେ ଡେଙ୍ଗୁ ରୋଗର ଚିହ୍ନଟ ଏବଂ ଚିକିତ୍ସାକୁ ମାଗଣାରେ ପ୍ରଦାନ କରାଯାଉଛି। ମଶାବଂଶ ରୋକିବା ପାଇଁ ଘରକୁ ଘର ସର୍ଭେ କାର୍ଯ୍ୟ କରାଯିବା ସହ ପରିବେଶ ସୁରକ୍ଷା ସଂକ୍ରାନ୍ତ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏଥିରେ ସରକାରୀ, ବେସରକାରୀ ଅନୁଷ୍ଠାନ ଏବଂ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକୁ ସାମିଲ କରାଯାଇଛି। ତୃଣମୂଳ ସ୍ତରଠାରୁ ଆରମ୍ଭ କରି ଜିଲ୍ଲା ତଥା ରାଜ୍ୟସ୍ତର ପର୍ଯ୍ୟନ୍ତ ବିଭିନ୍ନ ବର୍ଗରେ ତାଲିମ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି। ଡେଙ୍ଗୁ ପ୍ରଭାବିତ ଅଞ୍ଚଳଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯିବା ସହିତ ଚିହ୍ନଟ ଏବଂ ଚିକିତ୍ସା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ସହିତ ସମନ୍ୱୟ ରକ୍ଷା କରାଯାଇ ଏ ଦିଗରେ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି। ଡେଙ୍ଗୁ ଏକ ମଶାବାହିତ ରୋଗ ହୋଇଥିବାରୁ ମଶା ମାଧ୍ୟମରେ ଜଣଙ୍କଠାରୁ ଅନ୍ୟ ଜଣକୁ ସମ୍ପ୍ରସାରିତ ହୋଇଥାଏ। ତେବେ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ମାଆଙ୍କ ମାଧ୍ୟମରେ ଗର୍ଭସ୍ଥ ଶିଶୁଠାରେ ମଧ୍ୟ ରୋଗର ପ୍ରଭାବ ଦେଖାଦେଇଥାଏ। ଏକ ଆକଳନ ଅନୁଯାୟୀ ବିଶ୍ୱର ପ୍ରାୟ 400 ମିଲିୟନ ଲୋକ ପ୍ରତ୍ୟେକ ବର୍ଷ ଡେଙ୍ଗୁରେ ଆକ୍ରାନ୍ତ ହୋଇଥାନ୍ତି। ତେବେ ସେଥିରୁ 80% ଲୋକଙ୍କଠାରେ ଡେଙ୍ଗୁର ଲକ୍ଷଣ ଜଣାପଡ଼ି ନଥାଏ। ଶିଶୁ ଏବଂ ବୟସ୍କଙ୍କ କ୍ଷେତ୍ରରେ ଡେଙ୍ଗୁ ରୋଗ ବିଶେଷ ଭାବରେ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଆମେ ସଚେତନ ହେଲେ ହିଁ ଏହି ଡେଙ୍ଗୁ ରୋଗକୁ ପ୍ରତିହତ କରିପାରିବା। ଆସନ୍ତୁ ପରିବେଶକୁ ପରିଷ୍କାର ରଖିବା, ମଶାରୀ ବ୍ୟବହାର କରିବା ଏବଂ ସୁସ୍ଥ ରହିବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ମିଳିମିଶି କାମ କରିବା, ଡେଙ୍ଗୁ ଦୂର କରିବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ମହେନ୍ଦ୍ର କୁମାର ମାଛି।
2: ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।
3: ମନ୍

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ମଣିଗ୍ରାହୀ ଜୁହାର। ପହିଲା ମୁଖ୍ୟ ଖବର, ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରା କରବାର ଦିଗେ ଓଡ଼ିଶା ଖଣି ନିଗମ ନେଉଛି ପଦକ୍ଷେପ, କହିଲେ ମୁଖ୍ୟମନ୍ତ୍ରୀ। 2036 ମସିହା ତକ 100 ନିୟୁତ ଟନ୍ ଖଣି ଉତ୍ତୋଳନ ଲାଗି ରହିଛି ଲକ୍ଷ୍ୟ। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ଲିକ୍ ମାମଲାଟି ପୁନେର ଜଣେ ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ତେଲ ସଙ୍କଟକେ ନଜରଥି ରଖିକରି ନଗର ଉନ୍ନୟନ ବିଭାଗ ତରଫ ଜାରି ହେଲା ମାର୍ଗଦର୍ଶିକା। ଆଉ ଭୀମଭୋଇ ମେଡିକାଲ କଲେଜକେ ଗୋଟିଏ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟ କରିବେ ସରକାର। ଏଥର ପୁରା ଖବର, ଓଡ଼ିଶା ଖଣି ନିଗମ ତାର ଲାଭର ଗୋଟିଏ ବଡ଼ ଭାଗ ରାଜ୍ୟ ସରକାରଙ୍କୁ ନିୟମିତ ଭାବେ ଦେଇକରି ରାଜ୍ୟର ଶିଳ୍ପାୟନ ଆଉ ଅର୍ଥନୈତିକ ବିକାଶ ଦିଗରେ ଗୋଟିଏ ବଡ଼ ଭୂମିକା ନେଉଛେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣମାଝୀ କହିଛନ୍। ଆଜି ଓଡ଼ିଶା ଖଣି ନିଗମର 71 ସ୍ଥାପନା ଦିବସ ଅବସରରେ ଭୁବନେଶ୍ୱର ଲୋକସଭା ଭବନର କନ୍ଭେନ୍ସନ୍ ସେଣ୍ଟରଠାରେ ହୋଇଥିବା କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ଓଡ଼ିଶା ଖଣି ନିଗମ ସବୁନୁ ଅଧିକା 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରିକି ରେକର୍ଡ କରିବାର ସହିତ 2 ନିୟୁତ ଟନ୍ କ୍ରୋମାଇଟ୍ ଆଉ 3 ନିୟୁତ ଟନ୍ ବକ୍ସାଇଟ୍ ଉତ୍ତୋଳନ କରିକି ଜାତୀୟ ଓ ଅନ୍ତର୍ଜାତୀୟ ବଜାରଟି ମାଇଲ ଖୁଣ୍ଟା ସ୍ଥାପନା କରିଛେ।
1: ଲୋକଙ୍କର ସେବା ଦୃଷ୍ଟିକୋଣରୁ, ଲୋକଙ୍କର ଜୀବନ ଜୀବିକା ଦୃଷ୍ଟିକୋଣରୁ ଆଜି ଆମକୁ ସମୃଦ୍ଧ କରାଇବାରେ ଇଏ ଗୋଟିଏ ପରେ ଗୋଟିଏ ପାବଛ ଡେଇଁ ଆଗକୁ ଇଏ ବଢ଼ି ଚାଲିଛି ଆମର ଇଏ OMC। ଏହା ବ୍ୟତୀତ ସର୍ବାଧିକ 45 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିକି OMC ଏକ ସର୍ବକାଳୀନ ରେକର୍ଡ଼ ମଧ୍ୟ ପ୍ରତିଷ୍ଠା କରିପାରିଛି। ସର୍ବାଧିକ ଇଏ 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରିବାର ରେକର୍ଡ଼, ତା ସହିତ ଯଦି ଆମେ କ୍ରୋମାଇଟ୍ ଦେଖିବା ତାହେଲେ 2 ନିୟୁତ ଟନ୍ ଏବଂ ବକ୍ସାଇଟ୍ ଯଦି ଦେଖିବା ତାହେଲେ 3 ନିୟୁତ ଟନ୍ ଏହିଭଳି ଭାବରେ ଉତ୍ତୋଳନ କରି OMC ଆଜି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୃଷ୍ଟି କରିଛି ଏକ ନୂତନ ମାଇଲସ୍ତମ୍ଭ।
0: ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରା କରିବାର ଦିଗେ ଓଡ଼ିଶା ଖଣି ନିଗମ ପଦକ୍ଷେପ ନେଉଛି। 2036 ମସିହା ତକ ଓଡ଼ିଶା ଖଣି ନିଗମ 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ଲାଗି ଲକ୍ଷ୍ୟ ରଖିଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ କେତେଟା ପ୍ରକଳ୍ପର ଶୁଭାରମ୍ଭ ଲୋକାର୍ପଣ କରିଛନ୍। କାଲିଆ ପାଣି ନଥିବା ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ନୂଆ ଘର ଲୋକାର୍ପଣ କରିବାର ସହିତ ବେସିକ୍ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ସେବା, ସମନ୍ୱିତ ପରିଚାଳନା ଆଉ ଅନୁଧ୍ୟାନ କେନ୍ଦ୍ର ଆଉ ଅନ୍ଲାଇନ୍ ସ୍ୱାସ୍ଥ୍ୟ ପରିଚାଳନା ବ୍ୟବସ୍ଥାର ବିଲ୍ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭଲ ପ୍ରଦର୍ଶନ କରିଥିବା ଖଣି ଆଉ ବିଭାଗକେ ସମ୍ବର୍ଦ୍ଧିତ କରିଛନ୍। ରାଜ୍ୟ ଭରପୁର ମାତ୍ରାତେ ତେଲ ରହିଛ ବୋଲି ଭାରତୀୟ ତେଲ ନିଗମ ଲିମିଟେଡ୍ IOCL ସ୍ୱଷ୍ଟ କରିଛି। ଲୋକମାନେ ନାଇଁ ଡରିକରି ଯେତେ ଦରକାର ସେତେ ତେଲ ଘିନୁନ୍ ବୋଲି IOCL ତରଫ କୁହାଯାଇଛି। ରାଜ୍ୟରେ କେତେଟା ପେଟ୍ରୋଲ ପମ୍ପନ ତେଲ ଲାଗି ଲମ୍ବା ଧାଡ଼ି ଲାଗୁଥିବାରୁ IOCL ତରଫ ଲୋକମାନଙ୍କୁ ତେଲ ଅଭାବ ବାଗରେ ଗୁଜବକେ ବିଶ୍ୱାସ ନାଇଁ କରବାରକେ ପରାମର୍ଶ ଦିଆଯାଇଛି। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ଲିକ୍ ମାମଲାଟି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା CBI ଆଜି ଜୀବବିଜ୍ଞାନ ପ୍ରଶ୍ନପତ୍ର ଲିକ୍ ସାଙ୍ଗେ ସାମିଲ ପୁନେର ମନୀଷା ଗୁରୁନାଥ ମାନ୍ଧେରଙ୍କୁ ଗିରଫ କରିଛି।

0: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁସାରେ ଏବା ଦୁଇ ଦିନ ତକ ଦିନର ସବୁନୁ ଜହ ତାପମାତ୍ରା ନେଇ ବଦଳେ। ଗଲା 24 ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାନୁ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇଥିବାର ବେଳେ ବଲାଙ୍ଗୀର ଜିଲ୍ଲା ତୁରେକେଲାଠାରେ ସବୁନୁ ଜହ 11 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏବେ 24 ଘଣ୍ଟା ଭିତରେ କାଲବୈଶାଖୀ ବର୍ଷା ହେବ ବୋଲି 15 ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ସୂଚନା ଅନୁସାରେ ଆଜି ଦକ୍ଷିଣ ବଙ୍ଗୋପସାଗର ଆଉ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଇଲାକାକେ ମୌସୁମୀ ପହଞ୍ଚିବାର ସମ୍ଭାବନା ଅଛି। ଶେଷ ମୁଖ୍ୟ ଖବର ଫେରଘାଏ। ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରା କରବାର ଦିଗେ ଓଡ଼ିଶା ଖଣି ନିଗମ ନେଉଛି ପଦକ୍ଷେପ, କହିଲେ ମୁଖ୍ୟମନ୍ତ୍ରୀ। 2036 ମସିହା ତକ 100 ନିୟୁତ ଟନ୍ ଖଣି ଉତ୍ତୋଳନ ଲାଗି ରହିଛି ଲକ୍ଷ୍ୟ। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ଲିକ୍ ମାମଲାଟି ପୁନେର ଜଣେ ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ତେଲ ସଙ୍କଟକେ ନଜରରେ ରଖିକରି ନଗର ଉନ୍ନୟନ ବିଭାଗ ତରଫରୁ ଜାରି ହେଲା ମାର୍ଗଦର୍ଶିକା। ଆଉ ଭୀମଭୋଇ ମେଡିକାଲ କଲେଜକେ ଗୋଟିଏ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟ କରିବେ ସରକାର। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।
1: मन की बात है जन जन की, सभी की कुछ अपनी सी, संघर्षों के कुछ किस्से, कहानी कुछ सफलताओं की, अनकही विरासत की, उम्मीदें नए भारत की। महीने के आखिरी रविवार का रहता है इंतजार मलयाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक। होती है मन की बात प्रधानमंत्री के साथ। तो सुनिए इस महीने 31 मई सुबह 11 बजे मन की बात आकाशवाणी दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। माननीय प्रधानमंत्री के प्रसारण के तुरंत बाद मन की बात का प्रादेशिक भाषाओं में अनुवाद आप सुन सकते हैं आकाशवाणी और दूरदर्शन से संबद्ध प्रादेशिक चैनलों पर। मन की बात के प्रादेशिक भाषाओं में अनुवाद का पुनः प्रसारण आप सुन सकते हैं रात 8 बजे आकाशवाणी और दूरदर्शन के सभी प्रादेशिक चैनलों पर। तो याद रखें रविवार 31 मई सुबह 11 बजे मन की बात। मन की बात है जन जन की, सभी की कुछ अपनी सी, संघर्षों के कुछ किस्से, कहानी कुछ सफलताओं की, अनकही विरासत की, उम्मीदें नए भारत की। महीने के आखिरी रविवार का रहता है इंतजार मलयाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक। होती है मन की बात प्रधानमंत्री के साथ। तो सुनिए इस महीने 31 मई सुबह 11 बजे मन की बात आकाशवाणी दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। माननीय प्रधानमंत्री के प्रसारण के तुरंत बाद मन की बात का प्रादेशिक भाषाओं में अनुवाद आप सुन सकते हैं आकाशवाणी और दूरदर्शन से संबद्ध प्रादेशिक चैनलों पर। मन की बात के प्रादेशिक भाषाओं में अनुवाद का पुनः प्रसारण आप सुन सकते हैं रात 8 बजे आकाशवाणी और दूरदर्शन के सभी प्रादेशिक चैनलों पर। तो याद रखें रविवार 31 मई सुबह 11 बजे मन की बात।
2: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଏକବିଂଶ ଶତାବ୍ଦୀର ଭାରତ ଏକ ସୁଯୋଗ ସୃଷ୍ଟିକାରୀ ରାଷ୍ଟ୍ର। ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ। ଗୁଜରାଟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଜି ପୁନେର ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ଥାଇଲାଣ୍ଡ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ବର୍ଗରେ ଭାରତୀୟ ଯୋଡ଼ିଙ୍କ ଫାଇନାଲ୍ରେ ପ୍ରବେଶ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ବିରୁଦ୍ଧରେ ଟସ୍ ଜିତି ଗୁଜରାଟ ଟାଇଟନ୍ସର ବୋଲିଂ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କହିଛନ୍ତି ଭାରତ ଏବଂ ନେଦରଲ୍ୟାଣ୍ଡ ଏକ ବିଶ୍ୱସନୀୟ, ସ୍ୱଚ୍ଛ ଏବଂ ଭବିଷ୍ୟତ ପାଇଁ ଯୋଗାଣ ଶୃଙ୍ଖଳ ବ୍ୟବସ୍ଥା ଗଠନ ଦିଗରେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଗତ ଦଶନ୍ଧି ଧରି ବୈଶ୍ୱିକ ଅସ୍ଥିରତା ପରିସ୍ଥିତି ଏବଂ ବିଭିନ୍ନ ସମସ୍ୟା ସତ୍ତ୍ୱେ ଭାରତ ଏହାର ମୁକାବିଲା ଦିଗରେ କାର୍ଯ୍ୟ କରିଆସୁଛି। ନେଦରଲ୍ୟାଣ୍ଡର ହଗ୍ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭାରତୀୟ ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି ବିଶ୍ୱ ବର୍ତ୍ତମାନ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେଉଛି। ବିଶ୍ୱ COVID-19 ମହାମାରୀ, ପଶ୍ଚିମ ଏସିଆରେ ଚାଲିଥିବା ବିବାଦଜନକ ପରିସ୍ଥିତି ଏବଂ ଶକ୍ତି ସଂକଟର ସମ୍ମୁଖୀନ ହେଉଛି ବୋଲି ଶ୍ରୀ ମୋଦି କହିଛନ୍ତି।
3: ପହେଲେ କୋରୋନା ଆୟା, ଫିର ଯୁଦ୍ଧ ହୋନେ ଶୁରୁ ହୋ

0: ତଥ୍ୟ ଅନୁଯାୟୀ ପ୍ରଥମ ଶ୍ରେଣୀରେ 100 ଛାତ୍ର ନାମ ଲେଖାଉଥିଲେ ମଧ୍ୟ ଦ୍ୱାଦଶ ଶ୍ରେଣୀ ବେଳକୁ ଏହାର ସଂଖ୍ୟା 62ରେ ପହଞ୍ଚୁଛି। ସେ କହିଛନ୍ତି 14ରୁ 18 ବର୍ଷ ବୟସ ମଧ୍ୟରେ 2 କୋଟିରୁ ଉର୍ଦ୍ଧ୍ୱ ଛାତ୍ର ବର୍ତ୍ତମାନ ବିଦ୍ୟାଳୟ ଛାଡ଼ିଛନ୍ତି। ଶିକ୍ଷା ବ୍ୟବସ୍ଥାରେ ଏହି ସଂଖ୍ୟା ହ୍ରାସର କାରଣ ସମ୍ପର୍କରେ ବୈଠକରେ ସମୀକ୍ଷା କରି ସଚିବ ଶ୍ରୀ କୁମାର କହିଛନ୍ତି ଜଟିଳ ଆର୍ଥିକ ପରିସ୍ଥିତି ଘରୋଇ ଦାୟିତ୍ୱ ଏବଂ ଜୀବନଶୈଳୀ ସମ୍ପର୍କିତ ସମସ୍ୟା ଏହାର କାରଣ ହୋଇଛି। ପ୍ରତ୍ୟେକ ଛାତ୍ର ଅତି କମ୍ରେ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ଶିକ୍ଷାଲାଭ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭାରତୀୟ ପେଟ୍ରୋଲିୟମ କମ୍ପାନୀ ପକ୍ଷରୁ ଭୁଟାନକୁ ଯୋଗାଇ ଦିଆଯାଉଥିବା ପେଟ୍ରୋଲ ଭାରତ ତୁଳନାରେ ସ୍ୱଳ୍ପ ଦରରେ ବିକ୍ରି କରାଯାଉଛି ବୋଲି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ମିଥ୍ୟା ଭିଡ଼ିଓକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଛନ୍ତି। ପତ୍ର ସୂଚନା କାର୍ଯ୍ୟାଳୟର ତଥ୍ୟ ଅନୁସନ୍ଧାନକାରୀ ସଂସ୍ଥା ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଏ ସମ୍ପର୍କିତ ଭିଡ଼ିଓ ପୁରୁଣା ଏବଂ ନାଗରିକମାନଙ୍କୁ ପଥଭ୍ରଷ୍ଟ କରିବା ଲାଗି ଏହା ପ୍ରସାରିତ ହେଉଛି। ସରକାରୀ ଭାବେ ଭୁଟାନରେ ବିକ୍ରି ହେଉଥିବା ପେଟ୍ରୋଲ ତୈଳ ଦର ସମ୍ପର୍କରେ ଅବଗତ ହେବା ଲାଗି ପିଆଇବି ପକ୍ଷରୁ କୁହାଯାଇଛି। ତେଲେଙ୍ଗାନାରେ ଆସନ୍ତା ଜୁନ୍ 15 ତାରିଖରୁ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଦର୍ଶନ ରେଡ୍ଡି ହାଇଦ୍ରାବାଦଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ଜୁନ୍ 25 ତାରିଖରୁ ଜୁଲାଇ 24 ତାରିଖ ପର୍ଯ୍ୟନ୍ତ ତାଲିକା ଯାଞ୍ଚ କରିବେ। ଶ୍ରୀ ରେଡ୍ଡି କହିଛନ୍ତି ରାଜ୍ୟରେ ଏହି ପ୍ରକ୍ରିୟା ପାଖାପାଖି 25 ବର୍ଷ ପରେ କାର୍ଯ୍ୟକାରୀ କରାଯାଉଛି। ଜୁଲାଇ 31 ତାରିଖରେ ଭୋଟର ତାଲିକା ଚିଠା ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି। ଅଗଷ୍ଟ 30 ତାରିଖ ସୁଦ୍ଧା ଭୋଟର ତାଲିକା ସମ୍ପର୍କରେ ରହିଥିବା ବିଭିନ୍ନ ଅଭିଯୋଗ ଦାଖଲ କରାଯିବ। ଚୂଡ଼ାନ୍ତ ଭୋଟର ତାଲିକା ଅକ୍ଟୋବର 1ରେ ପ୍ରକାଶ ପାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି ଆମେରିକା ଏବଂ ନାଇଜେରିଆ ଯବାନଙ୍କ ମିଳିତ ଅପରେସନରେ ନାଇଜେରିଆ ଇସ୍ଲାମିକ୍ ଷ୍ଟେଟ୍ ଗ୍ରୁପ୍ର ନେତା ଆବୁ ବିଲାଲ ଅଲ୍ ମାଇନୁକିର ନିହତ ହୋଇଥିବା ଘୋଷଣା କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ସାମାଜିକ ଗଣମାଧ୍ୟମରେ ଶ୍ରୀ ଟ୍ରମ୍ପ ଆଫ୍ରିକାର ସବୁଠୁ ଜନବହୁଳ ରାଷ୍ଟ୍ରରେ ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଘୋଷଣା କରିଥିଲେ। ନାଇଜେରିଆ ରାଷ୍ଟ୍ରପତି ବୋଲା ତିନୁବୁ ମଧ୍ୟ ଏହି ଅପରେସନକୁ ସୁନିଶ୍ଚିତ କରିଥିଲେ ଏବଂ ଚାଦ୍ ହ୍ରଦ ନିକଟରେ ଆମେରିକା ଏବଂ ନାଇଜେରିଆ ଯବାନଙ୍କ ମିଳିତ ଆକ୍ରମଣରେ ଅଲ୍ ମାଇନୁକିର ମୃତ୍ୟୁ ଘଟିଥିବା ସୂଚନା ଦେଇଥିଲେ। ବ୍ୟାଙ୍କକ୍ଠାରେ ଚାଲିଥିବା ଥାଇଲାଣ୍ଡ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ପୁରୁଷ ଡବଲ୍ସ ବର୍ଗରେ ଭାରତର ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ସେମାନେ ମାଲେସିଆ ଯୋଡ଼ିଙ୍କୁ ସେମିଫାଇନାଲ୍ରେ 19-21, 22-20, 21-16 ସେଟ୍ରେ ପରାସ୍ତ କରିଛନ୍ତି। ଗାନ୍ଧୀନଗରଠାରେ ଚାଲିଥିବା ଏସୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ମହିଳା 77 କିଲୋଗ୍ରାମ ବର୍ଗରେ ଭାରତର ସଞ୍ଜନା 3ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ କୋଲକାତାର ଇଡେନ୍ ଗାର୍ଡେନ୍ଠାରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଗୁଜରାଟ ଟାଇଟନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଏକବିଂଶ ଶତାବ୍ଦୀର ଭାରତ ଏକ ସୁଯୋଗ ସୃଷ୍ଟିକାରୀ ରାଷ୍ଟ୍ର। ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ। ଗୁଜରାଟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଜି ପୁନେର ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ଥାଇଲାଣ୍ଡ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ବର୍ଗରେ ଭାରତୀୟ ଯୋଡ଼ିଙ୍କ ଫାଇନାଲ୍ରେ ପ୍ରବେଶ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ବିରୁଦ୍ଧରେ ଟସ୍ ଜିତି ଗୁଜରାଟ ଟାଇଟନ୍ସର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ରାୟଗଡ଼ା ସମ୍ବାଦଦାତା ସୀମାଞ୍ଚଳ ପଣ୍ଡା ଏବଂ ଉପସ୍ଥାପନାରେ ମୁଁ ହରିହର ପଣ୍ଡା। ରାୟଗଡ଼ାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା 4ର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ପର୍ଯ୍ୟାୟରେ ଜିଲ୍ଲାର 314ଟି ଜନବସତିକୁ ସଂଯୋଗ କରିବା ପାଇଁ ପ୍ରାୟ 552 କିଲୋମିଟରରୁ ଅଧିକ ନୂତନ ରାସ୍ତା ନିର୍ମାଣ କରାଯିବ। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ କହିଛନ୍ତି ଏହାଦ୍ୱାରା ଗ୍ରାମାଞ୍ଚଳର ଯାତାୟାତ ବ୍ୟବସ୍ଥା ଅଧିକ ସୁଗମ ହେବ।
2: ଆପଣ ଯେମିତି ଜାଣୁଛନ୍ତି 1 ତାରିଖକୁ ଆମର ମାନନୀୟ ମୁଖ୍ୟମନ୍ତ୍ରୀ ସାର୍ ଆଉ ମାନନୀୟ କେନ୍ଦ୍ରମନ୍ତ୍ରୀ ସାର୍ ଆସିଥିଲେ, ଆମର ଗ୍ରାମ ଉନ୍ନୟନ ମନ୍ତ୍ରୀ ସାର୍ ବି ଆସିଥିଲେ, ପୁରା ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା।

0: ବାତ୍ୟାରେ ତା ପୂର୍ବରୁ ପ୍ରତ୍ୟେକଟି ଗାଁ ଗଣ୍ଡାରେ ଯେତେବେଳେ ଗୋଟେ ଶବ ସତ୍କାର କାର୍ଯ୍ୟକ୍ରମ ହଉ କିମ୍ବା ଗାଈ ମଇଁଷା ମରି ଯାଉଥିଲେ ଆମେ ନେଇକି ଗୋଟେ ଶବ ଯୋଉଠି ପଡେ ତାକୁ ଗାଁ ଗହଳିରେ ଆମେ ମଶାଣୀ ବୋଲି କହୁ, ସେଠି କୁଡ ବଡ ଶାଗୁଣା ଥିଲେ। ଆପଣ ଦେଖିବେ ଶାଗୁଣାର ବଂଶ ବିଲୁପ୍ତ ପ୍ରାୟ। ଏବେ ଓଡ଼ିଶା ରାଜ୍ୟ ସରକାର ବହୁତ ବଡ ପ୍ରଚେଷ୍ଟା କରିକି ଧୀରେ ଧୀରେ ଶାଗୁଣା ପ୍ରଜନନ କେନ୍ଦ୍ର ଗୋଟେ ନନ୍ଦନକାନନ ସୃଷ୍ଟି କରିଛନ୍ତି। ଯଦି ସକ୍ସେସ ହୁଏ ସମସ୍ତ ଏକ୍ସପେରିମେଣ୍ଟ, ଦେନ୍ ଡେଫିନେଟଲି ଆମେ ଧୀରେ ଧୀରେ ଏଗେନ୍ ଶାଗୁଣା ପ୍ରଜନନଟାକୁ ଇମ୍ପ୍ରୁଭ କରିକି ଶାଗୁଣାକୁ ସଂଖ୍ୟା ବୃଦ୍ଧି କରିପାରିବା।
1: ଆପଣ କହିଲେ ଯେ ସବୁ ଜିମା ଧୀରେ ଧୀରେ କମିବାରେ ଲାଗିଛି, ଯାହାକି ଆମ ପରିବେଶ ଉପରେ ପ୍ରଭାବ ପକାଉଛି, ଏହି ସବୁ ଜିମା କମିବାର କାରଣ କ'ଣ?
0: ଦେଖନ୍ତୁ, ସବୁ ଜିମା କମିବା ପଛରେ ବହୁତ ଗୁଡ଼ିଏ କାରଣ ଅଛି। ଯେତେବେଳେ ଭାରତ ଗୋଟେ ବିକାଶମୁଖୀ ଦେଶ ନଥିଲା, ବର୍ତ୍ତମାନ ବିକାଶମୁଖୀ ଗୋଟେ ଦେଶରେ ପରିଗଣିତ ହେଉଛି, ଯୋଉଟାକୁ ଆମେ ଡେଭଲପ୍ଡ କଣ୍ଟ୍ରି ହିସାବରେ କାଉଣ୍ଟ କରୁଛେ। ଯଦି ଆପଣ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଦେଖିବେ, ଇଣ୍ଡିଆ ଯଦି ତାଙ୍କ ସହିତ ରେସ୍ କରିବାକୁ ଚାହୁଁଛି, ଦେନ୍ ଆପଣଙ୍କୁ ଡେଫିନେଟଲି ଗୋଟେ ଡେଭଲପମେଣ୍ଟାଲ ରେସ୍ ଭିତରେ ପାର୍ଟିସିପେଟ୍ କରିବାକୁ ପଡ଼ିବ। ଡେଭଲପମେଣ୍ଟାଲ ରେସ୍ ଯେତେବେଳେ ଆମକୁ ଟଚ୍ କରୁଛି, ଡେଫିନେଟଲି ଆମର ସିଧାସଳଖ ଏନ୍ଭାରମେଣ୍ଟ ରହୁଛି ଗ୍ରୀନ୍ ଫିଲ୍ଡ ଉପରେ,
1: ରେଲୱେ
0: ଟ୍ରାକ୍ ହଉ, ପ୍ରତ୍ୟେକଟି ଜିନିଷ ଆପଣ ସବୁ ଜିମାକୁ ଆଫେକ୍ଟ କଲେ ହିଁ କରିବେ। ମନୁଷ୍ୟ ଜଗତ ସଦାବେଳେ ଚାହେଁ ମୋର ସମସ୍ତ ଜିନିଷ ସାଇମଲଟେନିୟସ୍ ଦରକାର। ମୋତେ ସବୁ ଜିମା ଦରକାର, ମୋତେ ଜଳ ପ୍ରୋଭାଇଡ୍ କରିବା ଦରକାର, ମୋତେ ବିଦ୍ୟୁତ ଶକ୍ତି ପ୍ରୋଭାଇଡ୍ କରିବା ଦରକାର। ମାନବ ଜଗତର ୱାଣ୍ଟିଂସଟାକୁ ଫୁଲଫିଲ୍ କରିବାକୁ ଯାଇ କେନ୍ଦ୍ର ସରକାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହୁଅନ୍ତୁ, ରାଜ୍ୟ ସରକାର ଥିଲା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଯେତେବେଳେ ଫିଲ୍ଡରେ ଇମ୍ପାକ୍ଟ ଦିଅନ୍ତି ବା ଇଫେକ୍ଟ ଦିଅନ୍ତି, ସେତେବେଳେ ଆପଣଙ୍କର ସବୁ ଜିମା ଉପରେ ତାର ପ୍ରଭାବଟା ସିଧାସଳଖ ଭାବରେ ପଡ଼େ ଏବଂ ସବୁ ଜିମାଟା ଧୀରେ ଧୀରେ ଡିଟୋରିଏସନ୍ ହୁଏ। ତେଣୁ ସେଇ ସବୁ ଜିମାଟା ଡିଟୋରିଏସନ୍ ହେବା ଦ୍ୱାରା ବନ୍ୟପ୍ରାଣୀଙ୍କ ଆବାସସ୍ଥଳୀଟା ଧୀରେ ଧୀରେ
1: ଡିଟୋରିଏଟ୍
0: ନଷ୍ଟ ହେବା ଯୋଗୁଁ ତାର ପ୍ରଭାବରେ ସେମାନଙ୍କର ମଧ୍ୟ ଅବକ୍ଷୟ ଘଟୁଛି।
1: ତାମାନେ ଆମେ ବି ସବୁ ଜିମା ପ୍ରତି ନଜର ରଖିବା ଉଚିତ, ଆଉ ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି ବି ସେମିତି ଯତ୍ନବାନ ହେବା ଉଚିତ
0: ନିଶ୍ଚିତ ରୂପରେ। ଦେଖନ୍ତୁ, ଆମର ଯୋଉ ଆଇଏଫ୍ଏସ୍ଆର୍ ରିପୋର୍ଟ ଅଛି, ଇଣ୍ଡିଆ ଷ୍ଟେଟ୍ ଅଫ୍ ଫରେଷ୍ଟ ରିପୋର୍ଟ ଯୋଉ ଅଛି, 2021-23 ଏବଂ ଅପ୍ ଟୁ ବର୍ତ୍ତମାନ 26-27% ଆପଣ ଦେଖିବେ ଯେ ଓଡ଼ିଶା ରାଜ୍ୟ ସରକାର ଆପଣଙ୍କର 33-37% ପର୍ଯ୍ୟନ୍ତ ଜଙ୍ଗଲ ବୃଦ୍ଧି କରିକି ରଖିଛନ୍ତି, ଯୋଉଟା ଆପଣଙ୍କର ଜାତୀୟ ହାରଟା ଅଛି 25-27% ବୋଲି। ଆମେ ତାଠୁ ଅଲରେଡି 8-10% ଏକ୍ସେସ୍ ଅଛି। ଆମେ ଏଇଟା ଗ୍ରୋ କରିକି ଏଇଥିପାଇଁ ଅଛି ଯେ ସର୍ବସାଧାରଣଙ୍କର ଏନ୍ଭଲ୍ଭମେଣ୍ଟ ଇଜ୍ ହାଇଲି ଏସେନ୍ସିଆଲ ଇନ୍ କନଜରଭେସନ୍ ଅଫ୍ ଦି ବାୟୋଡାଇଭର୍ସିଟି। ଆପଣ ଯେପର୍ଯ୍ୟନ୍ତ ସିଧାସଳଖ ଭାବରେ ସର୍ବସାଧାରଣ ଲୋକଙ୍କୁ ଆପଣ ଇନ୍ଭଲ୍ଭ ନ କରିଛନ୍ତି, ବନ୍ୟପ୍ରାଣୀ ସୁରକ୍ଷା ଏବଂ ସବୁ ଜିମାର ଯୋଉ ବୃଦ୍ଧିଟା ଆଜି ଆଲୋଚନା କରୁଛେ ବନାନୀ କାର୍ଯ୍ୟକ୍ରମରେ, ଏଟା ସୁଫଳ ଲାଭ କରିବ ନାହିଁ। ଲୋକମାନେ ଯେତେବେଳେ ସିଧାସଳଖ ଭାବେ ବୁଝିପାରିବେ ଯେ ହାତୀଟି ବଞ୍ଚିବା ଦରକାର, ହରିଣ ମଧ୍ୟ ବଞ୍ଚିବା ଦରକାର, ମୋ ବାରି ଚାରିପଟେ ମଧ୍ୟ ସବୁ ଜିମା ରହିବା ଦରକାର, ସେତେବେଳେ ଡେଫିନେଟଲି ଆପଣଙ୍କ ଗ୍ରୀନ୍ କଭରେଜଟା ବଢିବ।
1: ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବନ ବିଭାଗ କଣ କଣ ସବୁ ପଦକ୍ଷେପ ନେଉଛି?
0: ପ୍ରଥମ କଥା ହେଉଛି ସେଥିରେ ଗୋଟେ ସହଭାଗିତା ଭିତରେ ଆମେ ବନ୍ୟପ୍ରାଣୀ ସୁରକ୍ଷା ପ୍ରଦାନ କରିବା। କିଛି ବର୍ଷ ତଳେ ସେଟା ଗୋଟେ କନସେପ୍ଟ ଥିଲା ଯେ ମ୍ୟାନ୍ ଆନିମଲ୍ କନ୍ଫ୍ଲିକ୍ଟ, ଏଇଟା ଗୋଟେ
1: ମଣିଷ
0: ବିବାଦ, ଏଇଟା ଗୋଟେ ବିବାଦର ରୂପ ବା ଡାଇଲଗ୍ ନ ରଖି ଆମେ ଏବେ ଗୋଟେ ନୂଆ କନସେପ୍ଟ ତିଆରି କରିଛୁ, ସହଭାଗିତା ଭିତରେ ମନୁଷ୍ୟ ଏବଂ ବନ୍ୟପ୍ରାଣୀ କିଭଳି ଭାବରେ ସମାଜରେ ବଞ୍ଚିବେ ବା ସଷ୍ଟେନ୍ କରିବେ। ଦେଖନ୍ତୁ, ଏହାର ସୁରକ୍ଷା ପାଇଁ କି ଲିଗାଲ୍ ପ୍ରୋଭିଜନ୍ ତାର ବହୁତ ଗୁଡ଼ିଏ ଅଛି। ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ୍ ଆକ୍ଟ 1972 ଅଛି, ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ୍ ରୁଲ୍ 1974 ଅଛି, ତାକୁ ପନିଶେବଲ୍ ବିଭିନ୍ନ ସେକ୍ସନ୍ସ ଅଛି, ଲିଗାଲ୍ ପ୍ରୋଭିଜନ୍ ତ ବହୁତ ଗୁଡ଼ିଏ ଅଛି। କିନ୍ତୁ ଏ ସବୁ ଜିନିଷ ବାଦେ ଏ ଲିଗାଲ୍ ପ୍ରୋଭିଜନ୍ ଭିତରକୁ ଯଦି ଆପଣ ପଶିବେ, ଦେଖିବେ ମୋଷ୍ଟ ଅଫ୍ ଦି କେସ୍ରେ ଟ୍ରାଇବାଲ୍ ପିପୁଲ୍ସ, ଯୋଉମାନେ ଜନଜାତି ବର୍ଣ୍ଣବାସୀ, ଏଇମାନଙ୍କର ସିଧାସଳଖ ଏନ୍ଭଲ୍ଭମେଣ୍ଟ ଥାଏ। କିନ୍ତୁ ସେମାନେ ଯୋଉ ଶିକାରଟା କରନ୍ତି ବା ସେମାନେ ଯାହା ଇଲିଗାଲ୍ ଆକ୍ଟିଭିଟିଜ୍ଟା କରନ୍ତି, ତାକୁ ଆଣିକି ସେଇ ଲୋକଙ୍କ ପାଖରେ ପହଞ୍ଚାନ୍ତି ଯୋଉମାନେ ଏସି ଘରେ ବସିକି ସେମାନେ ତାକୁ ଉପଭୋଗ କରନ୍ତି। କହିବାର କନସେପ୍ଟ ହେଲା, ଶିକାର କରୁଥିବା ଲୋକଟା ଗୋଟେ ପୁଅରେଷ୍ଟ ଅଫ୍ ଦି ପୁଅର ପିପୁଲ୍, ଆଦିବାସୀ ଶ୍ରେଣୀର ଲୋକଟେ ଯାହାର ପେଟ ଏବଂ ପିଠି ଦୁଇଟାକ ପ୍ରାୟତଃ ସମାନ ଥିବ। ଆମେ ବିଭିନ୍ନ ଫୋରମ୍ ଯେତେବେଳେ ଆରେଷ୍ଟ କରିକି ନଉ, ମାଜିଷ୍ଟ୍ରେଟଙ୍କ ପାଖରେ ତାଙ୍କୁ ନେଇ ପ୍ରଡ୍ୟୁସ୍ କରୁ, ଯେ ସେତେବେଳେ ସେମାନେ ଫିଲ୍ କରନ୍ତି ଏ ଲୋକଟା ବାସ୍ତବ କ'ଣ ଏତେ ବଡ଼ ଯନ୍ତ୍ର ଶିକାର କରିକି ଆଣିକି ଏଠି ଆମ ପାଖରେ ପହଞ୍ଚେଇଥିବ। ୟେସ୍, ତା ପାଖରେ ଟେକ୍ନିକାଲ୍ ନଲେଜଟା ଅଛି,
1: କେମିତି ଗୋଟେ ବନ୍ୟପ୍ରାଣୀକୁ ଶିକାର କରିବ,
0: ଟ୍ରାଡିସନାଲ୍ ୱେରେ ସେ ତାଙ୍କୁ ଶିକାର କରିଥାଏ। ସେମାନେ ମଧ୍ୟ ବହୁତ ସଜାଗ ହେଲେଣି, ତାଙ୍କୁ ଯେତେବେଳେ ପନିଶମେଣ୍ଟଟା ଇମ୍ପୋଜ୍ କରାହଉଛି, ସେମାନେ ମଧ୍ୟ ବୁଝୁଛନ୍ତି, ଆମେ ତାଙ୍କୁ ମଧ୍ୟ କାଉନ୍ସିଲିଂ କରୁଛୁ ଏବଂ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମରେ ତାଙ୍କୁ ହିଁ ଭାଗିଦାରୀ ରୂପେ ନେଉଛୁ ଏବଂ ତାଙ୍କୁ ଇନ୍ଫର୍ମାଣ୍ଟ ଆକାରରେ ୟୁଜ୍ କରୁଛୁ। ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ବୋଧେ ଆଉଟ୍ ଅଫ୍ ଦି 29 ଷ୍ଟେଟ୍ସ ଅଫ୍ ଦି ଇଣ୍ଡିଆ ଫାର୍ଷ୍ଟ ଟାଇମ୍ ଏଆଇଟାକୁ ୟୁଜ୍ କରିଛି ଫର୍ ଦି ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ୍, ଏବଂ ଏହାର କେତେ ଦୂର ସକ୍ସେସ୍ ଅଛି ଓଡ଼ିଶା ଗଭର୍ଣ୍ଣମେଣ୍ଟରେ ଆପଣ ଦେଖିବେ। ଫାର୍ଷ୍ଟ ଟାଇମ୍ ସିମିଳିପାଳରେ ଆମେ ଥିଲା ଏଆଇ କ୍ୟାମେରାଟାକୁ ଟାୱାରଟାକୁ ୟୁଜ୍ କଲୁ, ଲାଷ୍ଟ ସ୍କେଲ୍ର ଆମେ ଶିକାରୀମାନଙ୍କୁ ଶିକାର କରୁଥିବା ଅବସ୍ଥାରେ ମଧ୍ୟ ତାଙ୍କୁ ଧରିଛୁ, ଡାଇରେକ୍ଟ ଏଭିଡେନ୍ସ ନେଇକି କୋର୍ଟରେ ପ୍ରଡ୍ୟୁସ୍ କରୁଛୁ। କୋର୍ଟରୁ ଗୋଟେ ଦ୍ୱିପାକ୍ଷିକ ସଦାବେଳେ ଆଲୋଚନା ହୁଏ, ଗୋଟେ ଆସାମୀଟାକୁ ସୁରକ୍ଷା ଦେବା ପାଇଁ ଗୋଟେ ଟିମ୍ ଫାଇଟ୍ କରେ, ଆସାମୀଟାକୁ ଆସାମିଲି ପ୍ରୁଫ୍ କରିବା ପାଇଁ ଆଉ ଗୋଟେ ଟିମ୍, ଆଉ ଗୋଟେ ଟିମ୍ ମଧ୍ୟ ସେଠି ଫାଇଟ୍ କରେ। ବିଫୋର୍ ଦି କୋର୍ଟ ଫୋରମ୍ରେ ଆପଣଙ୍କୁ ଏଭିଡେନ୍ସ ପ୍ରଡ୍ୟୁସ୍ କରିବା ଗୋଟେ ଏସେନ୍ସିଆଲ୍ ଥିଲା। ତ ଆମେ ସେ ଏଆଇ ଟାୱାର ଯୋଉ ୟୁଜ୍ କଲୁ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଯୋଉ ଟେକ୍ନୋଲୋଜି ଆଡପ୍ଟ କଲୁ,
1: ସେ ପ୍ରମାଣ ଗୁଡାକ ସେଠୁ
0: ପାଇଲୁ, ସେଠୁ ପାଇଲୁ, ଯଦ୍ୱାରା କି ସେମାନଙ୍କୁ ଖସିବାକୁ ମଧ୍ୟ ବାଟ ମିଳିଲା ନାହିଁ। ତ ରାଜ୍ୟ ସରକାର ଅନେକ ଗୁଡ଼ିଏ ସ୍କିମ୍ ଅଛି, ଗଜ ସୁରକ୍ଷା ଜନରକ୍ଷା ଗୋଟେ ସ୍କିମ୍ ଅଛି, ଗଜ ସାଥୀ ଫାର୍ମର୍ସ ମାନଙ୍କୁ ଆମେ ବଜ ସାଥୀ ତାଙ୍କୁ ୟୁଟିଲାଇଜ୍ କରୁ। କେମିତି ଆମର ଏଇ ବାଙ୍କୀ ଗୋବିନ୍ଦପୁର ଅଞ୍ଚଳରେ।

0: ଅଞ୍ଚଳରେ ପ୍ରାୟ ଚାଷୀ ଅଛନ୍ତି ଯୋଉମାନଙ୍କର ଚାଷ ଜମିଟା ହୋଲ୍ ଥ୍ରୁ ଦ ଇୟର୍ ବାର ମାସ ଯାକ ସେମାନେ କଲ୍ଟିଭେସନ୍ କରନ୍ତି। ଯେହେତୁ ଚନ୍ଦ୍ରା ଡମ୍ପଡ଼ା ଅଭୟାରଣ୍ୟଟା ଗୋଟେ ଏଲିଫେଣ୍ଟ ସାଙ୍କ୍ଚୁରୀ, ହାତୀ ରେଗୁଲାର ଇଣ୍ଟରଭାଲରେ ଡମ୍ପଡ଼ା ରେଞ୍ଜରୁ ଆଠଗଡ଼ ଡିଭିଜନକୁ ସେମାନେ ଯାତାୟତ କରିବେ। ମହାନଦୀ ରିଭରଟାକୁ 2.5 କିଲୋମିଟର 3 କିଲୋମିଟର ରେଡିୟସ୍ଟାକୁ ସେମାନେ କଭର କରିବେ, ରିଭର ବେଡ଼୍ଟାକୁ ସେମାନେ ପହଁରିକି ଏପଟୁ ସେପଟୁ ଯାଆନ୍ତି। ତ ଆତଯାତ ସମୟରେ ଡେଫିନେଟଲି ନଦୀ କ୍ରସ୍ କରିବାରୁ ସେମାନେ ଗୋଟେ ଟାୟାର୍ଡନେସ୍ ଫିଲ୍ କରନ୍ତି। ତ ସେମାନେ ଫାଷ୍ଟ ଖାଇବା ପାଇଁ ରିଭର ବ୍ୟାଙ୍କରେ ଯାହା ସବୁ କ୍ରପ୍ ଥିବ ତାକୁ ଡ୍ୟାମେଜ୍ କରନ୍ତି। ରାଜ୍ୟ ସରକାରଙ୍କର ପ୍ରାବଧାନ ଅଛି, କ୍ରପ୍ ଡ୍ୟାମେଜ୍ ଯଦି କରୁଛନ୍ତି ତାଙ୍କୁ ଆମେ ଅନୁକମ୍ପା 2.0ରେ ତାଙ୍କୁ କମ୍ପେନ୍ସେସନ୍ ଦେବା। ସୋ ପର୍ ହେକ୍ଟର ରାଜ୍ୟ ସରକାର ବା ଯଦି ପ୍ୟାଡି ଫିଲ୍ଡ ଅଛି 20,000 ଟଙ୍କା ଦେଉଛନ୍ତି ପର୍ ହେକ୍ଟର, ଯଦି କ୍ୟାସ୍ କ୍ରପ୍ ଅଛି ସେଟା ଆରାଉଣ୍ଡ 25,000 ସେମାନେ ଦେଉଛନ୍ତି। ଆମେ ତାକୁ ଆକ୍ସେସ୍ କରୁ କେତେଙ୍କର ଏକ୍ସଟେଣ୍ଟ ଅଫ୍ ଡ୍ୟାମେଜ୍ ଅଛି, ବେସିଂ ଅପନ୍ ଦାଟ୍ କମ୍ପେନ୍ସେସନ୍ଟା
1: ଏବଂ
0: ଦାଟ୍ ଗୋଟେ ଟ୍ରାନ୍ସପରେନ୍ସି ମୋଡ୍ରେ ଦେଉଛୁ, ଅନ୍ଲାଇନ୍ରେ ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ ହୁଏ ସେଟା।
2: ହାତୀମାନେ ତାଙ୍କର ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ପାଉନାହାନ୍ତି ବୋଲି ସହରାଭିମୁଖୀ ହେଉଛନ୍ତି, ଏହି ପ୍ରସଙ୍ଗରେ ଆପଣ କ'ଣ କହିବେ?
0: ମୁଁ ଆପଣଙ୍କୁ ଜଷ୍ଟ 20 ଇୟର୍ସ ବ୍ୟାକ୍ର ଗୋଟେ ହିଷ୍ଟ୍ରି କହିବି। କଟକ ଭୁବନେଶ୍ୱର ସହରଟା ଗୋଟେ ଲିମିଟେଡ୍ ଜୋନ୍ ଭିତରେ ଥିଲା। ସବସିକ୍ୱେଣ୍ଟଲି ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଏଟା ଗୋଟେ ଟ୍ୱିନ୍ ସିଟ୍ର ଆଖ୍ୟା ଦେଲେ ଏବଂ ଏ ଟ୍ୱିନ୍ ସିଟ୍ର ଆଖ୍ୟାଟା ଧୀରେ ଧୀରେ ତାର ପରିସୀମାଟା ବଢ଼ିଲା। ପରିସୀମାତ୍ରା ବଢ଼ିଲା ସେତେବେଳେ ସହରଟା ବଢ଼ିଛି ଏଲିଫେଣ୍ଟ ହାବିଟେଟ୍ ଭିତରକୁ। ହାତୀ ଆଜି ସହରାଭିମୁଖୀ ହେଇନି, ହ୍ୟୁମାନ୍ ବିଙ୍ଗ୍ ଆଜି ସହରାଭିମୁଖୀ ଏକ୍ସପାନ୍ସନ୍ କରିଦେଇଛି ହାତୀର ହାବିଟେଟ୍ ବା ପରିସଂସ୍ଥା ଭିତରକୁ। ହାତୀ ଥରେ ଯୋଉ ରୁଟ୍ ଦେଇକି ଯାଇଥାଏ, ମନେ ରଖିଥାଏ ମୁଁ ଏଇ ରାସ୍ତା ଦେଇକି ଆସିଛି, ସେଇ ରାସ୍ତା ଦେଇକି ମୁଁ ଫେରିବି। ତ ସେପଟେ ଫେରିଲା ବେଳକୁ ସେଠି ଯଦି ରାସ୍ତା ଥିବ, ସେଠି ଯଦି ପାଚେରୀ ଥିବ, ଘର ଥିବ, ଡେଫିନେଟଲି ସେ ତାକୁ ଆମେ ତା ଏରିଆଟାକୁ ଇନକ୍ରୋଜ କରିକି ଆମେ ଘର କରିଛେ। ସେକେଣ୍ଡ ଥିଙ୍ଗ ଦେଖିବେ, ହାତୀର କ୍ଷତି ହବନି କିମ୍ବା ମଣିଷର କ୍ଷତି
1: ହବନି,
0: ମାନେ କାହାରି କ୍ଷତି ନ କରିବା ପାଇଁ ଆମେ ଏବେ ଗୋଟେ ଆର୍ଲି ୱାର୍ଣ୍ଣିଂ ସିଷ୍ଟମ ବ୍ୟବହାର କରୁଛୁ, ତାକୁ ଇଡବ୍ଲ୍ୟୁଏସ୍ କହୁଛେ। ତାକୁ ଗୋଟେ ଜାଗାରେ ଗୋଟେ ଟାୱାର ଦେହରେ ଗୋଟେ ସାଇରନ୍ ଟେ ସେଟ୍ଅପ୍ କରିଛୁ, ସେଟା ସୋଲାର ଲାଇଟ୍ ଫିଟେଡ୍ ଏବଂ ସେଥିରେ ଗୋଟେ ମେମୋରି କାର୍ଡଟେ ବା ଚିପ୍ କାର୍ଡଟେ ୟୁଜ୍ ହଉଛି। ସପୋଜ ଆମେ କୌଣସି ଫାର୍ମର ଠୁ କି କୌଣସି ପବ୍ଲିକ ଠୁ ମାନେ ଗୋଟେ ମେସେଜ ପାଇଲୁ ଯେ ଅମ୍କି ଏରିଆରେ ଗୋଟେ ହାତୀ ଆସି ଏଠି ପହଞ୍ଚିଛି, ତ ଇମିଡିଏଟଲି ଆମେ ସେଇ ନମ୍ବରଟାକୁ ଆମେ ଗୋଟେ ମିସ୍ କଲ୍ଟେ କରିବୁ। ଆଟ୍ ଦ ସେମ୍ ଟାଇମ୍ ସେ ଗୋଟେ କିଲୋମିଟର ରେଡିୟସ୍ ପର୍ଯ୍ୟନ୍ତ ସେ ଆପଣ ଗୋଟେ ସାଇରନ୍ ଟେ ପ୍ରଡ୍ୟୁସ୍ କରିବେ, ସୋ ଦ୍ୟାଟ୍ ପବ୍ଲିକ ଇମିଡିଏଟଲି ଆୱାର ହେଇଯିବେ ଯେ ଏଇ ଏରିଆକୁ ବର୍ତ୍ତମାନ ହାତୀ ଆସିଛି, ଆମେ ଆମ ଘର ଭିତରେ କବାଟ ଜଗା ବନ୍ଦ କରି ରହିବୁ। ହାତୀ କ୍ରସ୍ କରିଗଲା ପରେ ବନ ବିଭାଗ ଆମେ ମେସେଜ ପାଇଁ ଏଗେନ୍ ଆସୁ। ଆଉ ଗୋଟେ ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଇଛି, ଏବେ ଓଡ଼ିଶା ବନ ପ୍ରଶାସନ ଏବଂ ବିଦ୍ୟୁତ ବିଭାଗ ମଧ୍ୟରେ ଗୋଟେ କୋଡିନେସନ୍ ମିଟିଂ ହେଉଛି ରେଗୁଲାର ଇଣ୍ଟରଭାଲରେ। ସେମାନେ ସମସ୍ତଙ୍କ ଭିତରେ ପ୍ରତି ମାସରେ ଗୋଟେ ସମନ୍ୱୟ ବୈଠକ କରୁଛନ୍ତି
1: ଏଇ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ
0: ନେଇକି, ପର୍ଟିକୁଲାରଲି ଯେତେବେଳେ ଇଲେକ୍ଟ୍ରିକ ବ୍ଲେସନ୍ ହେଉଛି କି ଯେତେବେଳେ ରେଲୱେ ଆକ୍ସିଡେଣ୍ଟ ହେଉଛି ତାକୁ ରିଡ୍ୟୁସ୍ କରିବା ପାଇଁ, ମିନିମାଇଜ୍ କରିବା ପାଇଁ ଆମେ ତାଙ୍କ ସହିତ ମଧ୍ୟ କୋଡିନେସନ୍ ମିଟିଂ କରୁଛୁ। ସପୋଜ୍ ଗୋଟେ ଏରିଆରେ ଏଲିଫେଣ୍ଟ ମୁଭମେଣ୍ଟ ଅଛି, କନ୍ସର୍ନ ଏରିଆର ଜେଇ ଏସ୍ଡିଓ ଏଜିଓଡି ଇଞ୍ଜିନିୟର ତାଙ୍କୁ ଇମିଡିଏଟଲି ମେସେଜ୍ ଦିଆଯାଏ, ସେ ଏରିଆରୁ ସେ ଲାଇନ୍ଟା ସେମାନେ କଟକ କରିଦିଅନ୍ତି। ଏବଂ ସେଥିପାଇଁ କିଛି ବଜେଟ୍ ପ୍ରାବଧାନ ମଧ୍ୟ ରାଜ୍ୟ ସରକାର ଏବେ ଧୀରେ ଧୀରେ ରଖୁଛନ୍ତି। ମୋଷ୍ଟ ଅଫ୍ ଦ ଟାଇମ୍ ଦେଖିବେ ସେତେବେଳେ ଲୋକଙ୍କ ପାଖରେ ବିଦ୍ୟୁତ୍ ଶକ୍ତି ପହଞ୍ଚିବା ପାଇଁ ଏମର୍ଜେନ୍ସି କେସ୍ରେ ଗୋଟେ ଟ୍ରାନ୍ସଫର୍ମର ବସାଯାଉଥିଲା, ତାର ହାଇଟ୍ ମେଜରମେଣ୍ଟ ହେଉନଥିଲା। ଏବେ କିନ୍ତୁ ଯୋଉ ଜାଗାରେ ଟ୍ରାନ୍ସଫର୍ମର ଆପଣଙ୍କୁ ସେଟେଲ୍ କରାହଉଛି ସେଠି କେତେ ମିନିମମ୍ ହାଇଟ୍ ରହିବ ସେ ଟ୍ରାନ୍ସଫର୍ମଟା, ତାକୁ ବନ୍ଦ କରି ରଖାଯିବ ନା ତାକୁ ଗୋଟେ ଆବଦ୍ଧ ପ୍ରିମାଇସେସ୍ ଭିତରେ ରଖାଯିବ, ସେଇଟା ମଧ୍ୟ ଡିସାଇଡ୍ ହେଉଛି ବାଇ ଦି ଫରେଷ୍ଟ ଅଫିସର୍ସ, ଲୋକାଲ୍ ଫରେଷ୍ଟ ଅଫିସର୍, ଯୋଉଠି ଫ୍ରିକ୍ୱେନ୍ସି ଅଫ୍ ମୁଭମେଣ୍ଟ ଅଫ୍ ଦି ଏଲିଫେଣ୍ଟ ଅଧିକା ଅଛି,
1: ଯୋଉ ଜାଗାରେ
0: ସେଇ ଜାଗାରେ ଆମେ ଗୋଟେ ସେଫ୍ଟି ଜୋନ୍ ମେଜରମେଣ୍ଟ ରଖୁଛୁ। କୋଉଠି ସ୍ୟାଗିଂ ଅଛି ସେଠି ଇଣ୍ଟରପୋଜ୍ ଦିଆଯାଉଛି, ଯୋଉଠି ଓପନ୍ ଅଛି ସେଠି ଆମେ କେବୁଲ୍ ସିଷ୍ଟମ୍ କରୁଛୁ, ଯୋଉଠି ବ୍ୟାରିକେସନ୍ ନାହିଁ ସେଠି ବ୍ୟାରିକେସନ୍ କରୁଛୁ, ଯୋଉଠି ହାତୀ ଛୁଆ ଗଳି ପଡୁଛନ୍ତି କୂଅ ଭିତରେ ଫାର୍ମର୍ସଙ୍କର ଅନୁମତି ନେଇକି ସେ ଜାଗାରେ ମଧ୍ୟ ଆମେ କ୍ଲୋଜ୍ କରିକି ରଖୁଛୁ।
1: ବେଳେବେଳେ ଦେଖାଯାଉଛି ଯେ ଟ୍ରେନ୍ ଲାଇନ୍ରେ ବି ହାତୀମାନେ କଟି ଯାଉଛନ୍ତି।
0: ନିଶ୍ଚିତ ଆଜ୍ଞା, ଟ୍ରେନ୍ ଲାଇନ୍ରେ ମଧ୍ୟ ହାତୀ ଆକ୍ସିଡେଣ୍ଟ ନ ହେବା ପାଇଁ
1: କ'ଣ ସବୁ ବ୍ୟବସ୍ଥା କରାଯାଉଛି?
0: ଏବେ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଗୋଟେ ବହୁତ ସୁନ୍ଦର କନ୍ସେପ୍ଟ ତିଆରି କରୁଛନ୍ତି, ଅଶ୍ୱିନୀ ବୈଷ୍ଣବ ମାନେ କେନ୍ଦ୍ରମନ୍ତ୍ରୀଙ୍କର ଗୋଟେ କନ୍ସେପ୍ଟ ତିଆରି ଚାଲିଛି, ଅନ୍ ଏକ୍ସପେରିମେଣ୍ଟ ବେସିସ୍ରେ ଅଛି ଆଠଗଡ଼ ଏବଂ ଢେଙ୍କାନାଳରେ। ରେଲୱେ ଲାଇନ୍ କରେ ଗୋଟେ କେବୁଲ୍ ବିଛା ହେଉଛି, ଟ୍ରେନ୍ ଆସୁଥିବା ସମୟରେ ଏବଂ ହାତୀ ମୁଭମେଣ୍ଟ ଥିବା ସମୟରେ ଗୋଟେ ସାଇରନ୍ ଟେ ବାଜିବ, ତ ସେଇ ପର୍ଟିକୁଲାର ମୁଭମେଣ୍ଟରେ ଡ୍ରାଇଭରକୁ ମେସେଜ ଦିଆଯିବ ଯେ ଯୋଉ ଲୋକ ପାଇଲଟ ଥିବେ ବା ଟ୍ରେନ୍ ଅପରେଟର ଯୋଉ ଥିବେ ଟ୍ରେନ୍ର ବେଗଟାକୁ ସେମାନେ
1: ସ୍ଲୋ
0: କରିଦେବେ, ଏଲିଫେଣ୍ଟର କୌଣସି ଇଞ୍ଜୁରି ହେବ ନାହିଁ। ଧନ୍ୟବାଦ ଦେବି, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଉଭୟ ଏସବୁ ଦିଗରେ ବହୁତ ସୁନ୍ଦର ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ ଆମେ ମାନେ ମଧ୍ୟ ଫିଲ୍ଡରେ ତାକୁ ଇମ୍ପ୍ଲିମେଣ୍ଟ କରିବା ପାଇଁ ଯେତେ କଷ୍ଟ ଅଛି ତାକୁ ସ୍ୱୀକାର ମଧ୍ୟ ଫିଲ୍ଡରେ କରୁଛୁ।
2: କେନ୍ଦ୍ର ସରକାର, ରାଜ୍ୟ ସରକାର ତଥା ବନ ବିଭାଗର ତ ସାହାଯ୍ୟ ସହଯୋଗ ରହିଛି, ହେଲେ ଏଇ ଯୋଉ ବନ୍ୟପ୍ରାଣୀଙ୍କ ସୁରକ୍ଷାରେ ଜଣେ ସାଧାରଣ ଲୋକର ଭୂମିକା ଆଉ ଦାୟିତ୍ୱ କର୍ତ୍ତବ୍ୟ କ'ଣ ରହିଛି?
0: ଗୋଟେ ସର୍ବସାଧାରଣ ଲୋକଙ୍କର ମାନସିକତା କ'ଣ ଅଛି, ସେ କାହିଁକି ବନ୍ୟପ୍ରାଣୀ ସୁରକ୍ଷାରେ ଗୋଟେ ବ୍ରତି ହବ?
1: ଆଜ୍ଞା,
0: ଜଣେ ସାଧାରଣ ଲୋକ କହିଲେ ବି ସେ ଜଣେ ଗାର୍ଡିଆନ, ତ ସେମାନେ ଯେପର୍ଯ୍ୟନ୍ତ ସଚେତନ ନ ହୋଇଛନ୍ତି ପରବର୍ତ୍ତୀ ପିଢ଼ିକି ଗୋଟେ ସଚେତନ ବାର୍ତ୍ତା ମଧ୍ୟ ଦେଇପାରିବେ ନାହିଁ। ତେଣୁ ଗୋଟେ ସର୍ବସାଧାରଣ ଲୋକ ପ୍ରଥମେ ଇନସ୍ୟୁର ହେବା ଦରକାର ଯେ ଆମେ ସମସ୍ତ ଦେଶୀ ଖାଦ୍ୟ ଖାଉଥିଲୁ, ଗୋଟେ ଆଭରେଜ୍ ଏଜ୍ ଥିଲା 90, ସେପର୍ଯ୍ୟନ୍ତ ନିରୋଗ ଜୀବନ ଅତିବାହିତ କରୁଥିଲେ ଏବଂ ସେତେବେଳେ ସମସ୍ତ ବନ୍ୟପ୍ରାଣୀ ମଧ୍ୟ ସୁରକ୍ଷିତ ଥିଲେ, ଉଭୟଙ୍କ ଭିତରେ ଗୋଟେ ସମନ୍ୱୟ ଥିଲା। ଯଦି ସେଇ ବାର୍ତ୍ତାଟା ସେ ତା ପରବର୍ତ୍ତୀ ପିଢ଼ିକି ସେ ନ ଦିଏ ଏବଂ ବନ ପ୍ରଶାସନ ଯଦି ସେଇ ପରବର୍ତ୍ତୀ ପିଢ଼ିଟାକୁ ସ୍କୁଲ କଲେଜ ଯେତେ ୟଙ୍ଗ ଷ୍ଟେଜ୍ ଅଛନ୍ତି ସେଠି ଯଦି ସେଇ

0: କଥାଟା ନ ଦିଏ ତେନ୍ ପରବର୍ତ୍ତୀ ପିଢି ଅଲୱେଜ୍ ହାଇବ୍ରିଡ୍ ପ୍ରଡକ୍ଟ ଉପରେ ଡିପେଣ୍ଡ କରିବେ। ହାଇବ୍ରିଡ୍ ପ୍ରଡକ୍ଟର ଗୋଟେ ପ୍ଲସ୍ ପଏଣ୍ଟ ହେଉଛି ଆପଣଙ୍କୁ ଇନ୍ଷ୍ଟାଣ୍ଟ ଟେଷ୍ଟଟା ଦିଏ, କିନ୍ତୁ ଗୋଟେ ଲଙ୍ଗ୍ ଟର୍ମରେ ଆଫେକ୍ଟ ପକାଏ। ଆଭରେଜ୍ ଲାଇଫ୍ ସ୍ପେନ୍ଟା ବର୍ତ୍ତମାନ ଧୀରେ ଧୀରେ କମି କମି ଆସି 80-75 ଭିତରକୁ ପଳାଇ ଆସିଲାଣି। ତ ତା ରିଜିନ୍ ହେଉଛି ଯେଉଁଟା ଲ୍ୟାକ୍ ଅଫ୍ କୋଡିନେସନ୍ ଏବଂ ଦି ୱାଇଲ୍ଡ ଆନିମଲ୍ସ ଆଣ୍ଡ ଦି ହ୍ୟୁମାନ୍ ବିଙ୍ଗ୍ସ,
1: ମଣିଷ ପଶୁଙ୍କ ଭିତରେ ସମନ୍ୱୟ
0: ଅଭାବ ରହୁଛି, କମୁଛି, ସେଇଟାକୁ ଆଉ ଇନକ୍ରିଜ୍ କଲେ ଡେଫିନେଟ୍ଲି ଆମର ଲାଇଫ୍ ସ୍ପେନ୍ ମଧ୍ୟ ବଢିବ।
1: ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଆଧାର କରି ସାଧାରଣ ଜନତାଙ୍କୁ ସଚେତନ କରିବା ପାଇଁ ବନ ବିଭାଗ କଣ ସବୁ ଦାୟିତ୍ୱ କର୍ତ୍ତବ୍ୟ ତାର କରୁଛି?
0: ଦେଖନ୍ତୁ, ଆମେ ଡିଫରେଣ୍ଟ ଫୋରମରେ ପିଆର୍ଆଇ ମେମ୍ବର୍ସଙ୍କୁ ଇନଭଲ୍ଭ କରୁଛୁ, ସରପଞ୍ଚ ହୁଅନ୍ତୁ କିମ୍ବା ୱାର୍ଡ ମେମ୍ବର ହୁଅନ୍ତୁ, ଜିଲ୍ଲା ପ୍ରଶାସକ ହୁଅନ୍ତୁ, ସେମାନଙ୍କର ସହାୟତାରେ ହିଁ ବିଭିନ୍ନ ପବ୍ଲିକ ପାର୍ଟିସିପେସନ୍ ଆକ୍ଟିଭିଟିଜ୍ କରାଯାଏ। ଯେମିତି ଆମେ ବନ୍ୟପ୍ରାଣୀ ସପ୍ତାହ ପାଳନ କରୁଛୁ, ସେଠି ବନ୍ୟପ୍ରାଣୀ ସପ୍ତାହରେ ଯୋଉ ଯୋଉ ଇନ୍ଷ୍ଟିଚ୍ୟୁସନ୍ରେ ଆମେ ସବୁ କମ୍ପିଟିସନ୍ କରିଥିବୁ, କୁଇଜ୍ କମ୍ପିଟିସନ୍ କରିଥିବୁ, ଚିତ୍ରାଙ୍କନ ପ୍ରତିଯୋଗିତା କରିଥିବୁ, ଏସେ ରାଇଟିଂ କରିଥିବୁ, ଗୋଟେ ଗୋଟେ ୱାଇଲ୍ଡ ଆନିମଲ୍ର କ'ଣ ଆବଶ୍ୟକତା ଅଛି ତା ଉପରେ ଗୋଟେ କନ୍ସେପ୍ଟ ତିଆରି କରି ସେମାନେ ଗୋଟେ ଗୋଟେ ଡ୍ରଇଂ କରନ୍ତି, ଏତେ ସୁନ୍ଦର ମେସେଜ ଦେଇଥାଏ। ଛୋଟ ଛୋଟ ପିଲାଙ୍କ ମାଇଣ୍ଡରେ ମଧ୍ୟ ଭେରି ଇନୋଭେଟିଭ୍ କନ୍ସେପ୍ଟ ସବୁ ଥାଏ, ସେଗୁଡ଼ାକୁ ମଧ୍ୟ ଆମେ ଡିଟେକ୍ଟ କରୁ, ତାଙ୍କୁ ଆଦାୟ କରୁ ଏବଂ ତାଙ୍କୁ ମଧ୍ୟ ରିୱାର୍ଡ ଦେଉ। ସରକାରଙ୍କ ରାଜ୍ୟ ସରକାର ବିଭିନ୍ନ ସ୍କିମ୍ ଅଛି, ସପୋଜ୍ ଘରଚଟିଆର ସଂରକ୍ଷଣ କରୁଛନ୍ତି, ଯେଉଁମାନେ କ୍ରୋକୋଡାଇଲ୍ର ସଂରକ୍ଷଣରେ ପ୍ରତି ଅଛନ୍ତି, ଯେଉଁମାନେ ହାତୀ ସଂରକ୍ଷଣରେ ପ୍ରତି ଅଛନ୍ତି। ସପୋଜ୍ ଆପଣଙ୍କୁ ଗୋଟେ ଏକ୍ସାମ୍ପଲ୍ ଦେବି, ହାତୀ ମୋର ସାଥୀ ଗୋଟେ ଅନୁଷ୍ଠାନ ଅଛି, ଯେଉଁଠି ଗୋଟେ ହାତୀ ମଣିଷ ଭିତରେ ବିବାଦ ଥାଏ, ସେମାନେ ଇନ୍ଷ୍ଟାଣ୍ଟଲି ସେ ଡିଓପିଙ୍କ ସହିତ କଣ୍ଟ୍ରୋଲ୍ କରିକି, ଆପଣ ଲୋକାଲ୍ ଫରେଷ୍ଟ ଅଫିସରଙ୍କ ସହିତ କଣ୍ଟ୍ରୋଲ୍ କରିକି ସେଠିକି ଯିବେ, ଯାଇକି ସେମାନେ ସେଠି ଲୋକଙ୍କ ସହିତ କାଉନ୍ସିଲିଂ କରନ୍ତି। ବେଳେବେଳେ ହାତୀ ମଣିଷ ବିବାଦରେ ଏତେ ବଡ଼ ଉଗ୍ର ରୂପ ନେଇଯାଏ, ଯଦି ହାତୀରେ ମଣିଷକୁ ମାରିଦେଲା ଦେନ୍ ସେଠି ଲୋକ ପଛାନ୍ତିନି, ରାବକୁ ବାଡ଼େଇବାକୁ ହେବ।
1: ଶୁଣିବାକୁ ପାଉଛୁ ଯେ ବନ୍ୟ କର୍ମଚାରୀଙ୍କ ଉପରେ ଆଟାକ୍ କରାଯାଉଛି।
0: ତା ରିଜିନ୍ ହେଉଛି ଯେତେବେଳେ ଯୋଉ ଲୋକର ଗୋଟେ ଧନ ଜୀବନ ପର୍ଟିକୁଲାର ଯେତେବେଳେ କ୍ଷତି ହୁଏ, ଲୋକ ରାଗ ମୁଖରେ ସେତେବେଳେ ଗୋଟେ ପ୍ରତିହିଂସା ପରିଣାତ୍ମକ ମନୋଭାବ ପରିପୋଷଣ କରେ, ତ ତାକୁ ସେମାନେ ରିଡ୍ୟୁସ୍ କରିବା ପାଇଁ ହାତୀ ମରା ସାଥୀ ଯୋଉ ଟିମ୍ ଅଛି ସେମାନେ ଯାଇ ସେଠି ପହଞ୍ଚନ୍ତି, ଜିଲ୍ଲା ପ୍ରଶାସନର ପୋଲିସ ଅଧିକାରୀମାନେ ଯାଇ ସେଠି ପହଞ୍ଚନ୍ତି, ଏବଂ ଲୋକାଲ ୟୁଥ୍ ଯୋଉମାନେ ୱାଇଲ୍ଡ ଲାଇଫ୍ ୱିଙ୍ଗ ସହିତ ଆସୋସିଏଟେଡ୍, ଯୋଉମାନେ ତାଙ୍କ ସହିତ ଉତ୍ତପ୍ରଦ ଭାବେ ଜଡିତ ଭାବେ ଯିଏ କାମ କରନ୍ତି, ସେମାନେ ସେ ସିଚୁଏସନ୍କୁ କମାଣ୍ଡ କ୍ୱାଇଟ୍ କରନ୍ତି, ଏବଂ ସରକାର ଦେଖନ୍ତି ଏଇ ସଂସ୍ଥାଟା କେତେ ଥର ଏଇଭଳିଆ ଆକ୍ଟିଭିଟିଜ୍ କରିଛି, ତାକୁ ରେକର୍ଡ ବିଲ୍ଡ ଅପ୍ ମଧ୍ୟ କରାଯାଏ କରିକି ତାଙ୍କୁ
1: ପୁରସ୍କୃତ କରାଯାଏ, ତାଙ୍କୁ କିଛି ପ୍ରୋତ୍ସାହନ ରାଶି ଦିଆଯାଏ,
0: ନିଶ୍ଚିତ ରୂପେ ତାଙ୍କୁ ପ୍ରୋତ୍ସାହନ ରାଶି ତାଙ୍କୁ ଦିଆଯାଉଛି।
1: ସାର୍, ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ସୁପରିଚାଳନା ପାଇଁ ସରକାରଙ୍କ ତରଫରୁ ବା ବନ ବିଭାଗ ତରଫରୁ କଣ ସବୁ ଯୋଜନା ପ୍ରସ୍ତୁତ କରାଯାଉଛି?
0: ହାତୀକୁ ସୁରକ୍ଷା ଦେବା ପାଇଁ ବା ହାତୀ ବାହାରକୁ ନ ଆସିବା ପାଇଁ ଯୋଉଠି ସମ୍ଭବ ଅଛି ଆମେ ତାକୁ ଟ୍ରେଞ୍ଚ କରିଛୁ, ଯୋଉଠି ସମ୍ଭବ ନାହିଁ ଟ୍ରେଞ୍ଚ ଖୋଳିବା ପାଇଁ ସେଠି ଆମେ ରାଣ୍ଡମ୍ ରୋବର୍ ୱାଲ୍ ଫର୍ମେସନ୍ କରିଛୁ, ଯୋଉଠି ଦିଟା ଯାକ ମେଟେରିଆଲ ଯାଇକି ପହଞ୍ଚି କାମ କରାଯାଇପାରୁନି ସେ ଜାଗାରେ ଆମେ ସୋଲାର ଫେନ୍ସ କରିଛୁ, ଏବଂ ଯୋଉଠି ଏଲିଫେଣ୍ଟ ମୁଭମେଣ୍ଟଟା ଫ୍ରିକ୍ୱେଣ୍ଟଲି ଅଛି ବା ଫ୍ରିକ୍ୱେନ୍ସି ଅଧିକା ଅଛି ସେ ଜାଗାରେ ଏଲିଫେଣ୍ଟ କରିଡର ବୋଲି ଆମେ ଗୋଟେ ଇୟର୍ ମାର୍କ ରଖିଛୁ, ଏଇ ଜାଗାରେ ହାତୀ ନିଶ୍ଚିତ ରୂପେ ବାହାରକୁ ବାହାରିବ। ହାତୀ ଗୋଟେ ମାଇଗ୍ରେଟରୀ ୱାଇଲ୍ଡ ଆନିମଲ୍, ଗୋଟେ ସ୍ଥାନ ଆଉ ଗୋଟେ ସ୍ଥାନକୁ ଡେଫିନେଟ୍ଲି ଯିବା, ତ କହିବାର ସେନ୍ସ ହେଲା ସେମାନେ ସୋସିଆଲି ଆମଠୁ ବହୁତ ଗୁଣରେ ଅଧିକ ମାନେ ଆଟାଚ୍ ଟୁ ଇଚ୍ ଅଦର୍, ତେଣୁ ତାଙ୍କର ସୁରକ୍ଷା ପାଇଁ ରାଜ୍ୟ ସରକାର କ୍ରୋଡ୍ ଅଫ୍ ରୁପିସ୍ ଇନ୍ଭେଷ୍ଟମେଣ୍ଟ କରୁଛନ୍ତି। ଆମେ ଖୁସି ହେବା ଦରକାର ଯେ ଏଇ ସୁରକ୍ଷା ନୀତି ଯୋଗୁଁ ଆଜି ଓଡ଼ିଶାର ପୋଟେନ୍ସିଆଲ 1700-1800 ହାତୀ ଥିବା ଜାଗାରେ ଆମେ 2100-2200 ହାତୀ ପାଉଛେ, ଏବଂ ନ୍ୟୁ ବେବି ବର୍ନ୍ସ ମଧ୍ୟ ଆସୁଛି। ମୋଷ୍ଟ ଅଫ୍ ଦ ଟାଇମ୍ ଆପଣ ଦେଖିବେ ମିଡିଆ କଭରେଜ କରୁଛନ୍ତି, ଏଠି ହାତୀ ମୃତ୍ୟୁ ହେଲା, ସେଠି ହାତୀ ମୃତ୍ୟୁ ହେଲା, ଏଠି ହାତୀ ମୃତ୍ୟୁ ହେଲା, ମୁଁ ଆଜି ପର୍ଯ୍ୟନ୍ତ କୌଣସି ଜାଗାରେ ଦେଖିଲିନି ହାତୀ ଛୁଆଟେ ହାତୀ ଜନ୍ମ କରିଛି, ଗୋଟେ ନେଗେଟିଭ୍ ମେସେଜଟାକୁ ଆମେ ସ୍ପ୍ରେଡ୍ କରିଦେଉଛୁ,
1: ନେଗେଟିଭ୍ ଜିନିଷଟା ବି ସମସ୍ତେ ବହୁତ ଶୀଘ୍ର ଗ୍ରହଣ କରି ନିଅନ୍ତି, ଆଉ ସେଟା ବି ମନ ଭିତରେ ପୁରା ମାନେ ଛାପି ହେଇକି
0: ରହିଯାଏ, ଗୋଟେ ଫ୍ଲେଭର ଆଡେଡ୍ ଟାଇପ୍ର ସରପ୍ରାଇଜ୍ ମିଳିଯାଏ ତାଙ୍କୁ। ଆମେ ଡେଫିନେଟ୍ଲି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବୁ, ବନ ପ୍ରଶାସନକୁ ଆମେ ଧନ୍ୟବାଦ ଦେବୁ, ଯେତେ ପିଆର୍ଆଇ ମେମ୍ବର୍ସ ଅଛନ୍ତି, ପବ୍ଲିକ୍ସ ଅଛନ୍ତି, ତାଙ୍କ ପାର୍ଟିସିପେସନ୍ ଯୋଗୁଁ ଓନ୍ଲି ଆଜି ତା ସଂଖ୍ୟାଟା ଧୀରେ ଧୀରେ ବଢିକି 2100-2200 ଭିତରକୁ ଆମ ଆସିଛି। ଏଠି
1: ଏତେ ସବୁ କରିବା ସତ୍ତ୍ୱେ ମଧ୍ୟ ବର୍ତ୍ତମାନ ଦେଖାଯାଉଛି ହାତୀ, ବାରା, ହେଟାବାଘ, ହରିଣ ଏମାନଙ୍କୁ ସବୁ ଶିକାର କରାଯାଉଛି। ଯେହେତୁ ଜଣେ ଆପଣ ହେଉଛନ୍ତି ବନାଞ୍ଚଳ ଅଧିକାରୀ, ଏହି ପ୍ରସଙ୍ଗକୁ ଆଧାର କରି କଣ ଆପଣ ଆମ ଶ୍ରୋତାବୃନ୍ଦ ମାନଙ୍କୁ କହିବେ?
0: ଶିକାର କରିବା ଇତିହାସ ପୃଷ୍ଠରୁ ଯଦି ଆପଣ ଦେଖି ଆସିବେ, ପୌରାଣିକ ତଥ୍ୟରୁ ଯଦି ଆପଣ ଦେଖି ଆସିବେ, ଶିକାର କରିବାର ଗୋଟେ ପରମ୍ପରା ବା ପ୍ରଥା ରହିଆସି, ତାର ମାନେ ନୁହେଁ ଆଜିକା ଡେଟ୍ରେ ମଧ୍ୟ ମଣିଷ ଶିକାର କରିବ। ସେତେବେଳେ ରାଜା ମହାରାଜା ମାନେ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ଶିକାର କରୁଥିଲେ, ନିଜର ଖୁସିଟାକୁ ଜାହିର କରିବା ପାଇଁ ଶିକାର କରୁଥିଲେ, ଯାହା ପୁରୁଣା ଫ୍ରମ୍ ଆୱର୍ ଦି ଗ୍ରାଣ୍ଡ ପ୍ୟାରେଣ୍ଟସ୍। ଏ ପରମ୍ପରା ବା ପ୍ରଥାଟା ଅତୀତରୁ ଗଡି ଆସୁଥିଲା, ତାର ଅର୍ଥ ନୁହେଁ ଆଜିକା ଡେଟ୍ରେ ଆମେ ସେଟା କରିବା। ମୁଁ ଏଇଟାକୁ ଅସ୍ୱୀକାର କରିବିନି, ମ୍ୟାଡାମ ଆଜିକା ଡେଟ୍ରେ ଶିକାର ହଉ ନାହିଁ, କିନ୍ତୁ ଆଜିକା ଡେଟ୍ରେ
1: ଶିକାରଟା କମି ଯାଇଛି।
0: ୟେସ୍, କିନ୍ତୁ ସେଠି ଆଉ ଗୋଟେ ସେମ୍ ଟାଇମ୍ରେ ଗୋଟେ ପ୍ରୋବ୍ଲେମ୍ ହେଉଛି, ଯେତେବେଳେ ଅଧିକରୁ ଅଧିକ ସଂଖ୍ୟାର ଆପଣଙ୍କର କୋର୍ଟରେ ଥିଲା କେସ୍ ପେଣ୍ଡିଂ ରହିଯାଏ, ସେତେବେଳେ କୋର୍ଟ ଏଇ କେସ୍ ଗୁଡ଼ିକୁ ଏତେ ଗୁରୁତ୍ୱ ନିଅନ୍ତି ନାହିଁ। କାହିଁକି ना कोर्ट रो भी गोटे लिमिटेशंस अछि
1: आज्ञा
0: लिमिटेशंस कोन ना नंबर ऑफ जजेस लेस सेतरे के जणा एब्सेंट थिबे
1: हां
0: के जणा माने स्पेसिफिकली वाइल्ड लाइफ केसेस को लिमिटेड जजेस से डील करथिबे सेतरे वाइल्ड लाइफ केस गुडी को रेगुलर इंटरवल ट्रायल होनी
1: अच्छा
0: तो आमे मजरे गोटे कांसेप्ट तयार करथु गोटे जेमती लेडीज केस रोटे फास्ट ट्रैक कोर्ट तयार होउछ
1: आज्ञा
0: तेंती आपन वन्य
1: प्राणी मानक
0: सेंती वन्य प्राणी को केस थैंकी आइदर फास्ट ट्रैक कोर्ट तयार हो किमा गोटे ग्रीन कोर्ट फॉर्मेशन हो जो माने वेल

0: ଆକ୍ୱେଣ୍ଟେଡ୍ ୱିଥ୍ ଦି ୱାଇଲ୍ଡ ଲାଇଫ୍ କେସେସ୍, କ୍ରିମିନାଲ୍ ଆକ୍ଟିଭିଟିଜ୍ ଉପରେ ଯେଉଁମାନେ ଆକ୍ୱେଣ୍ଟେଡ୍ ଅଛନ୍ତି, ସେମାନେ ସେ କେସ୍ ଗୁଡ଼ିକୁ ଟ୍ରାଏଲ୍ କରନ୍ତୁ ଏବଂ ଦଣ୍ଡବିଧାନରେ ଆଉ କିଛି ପରିବର୍ତ୍ତନ ମଧ୍ୟ ଆଣନ୍ତୁ। ଯୋଡ଼େ ତିନିଟା କେସ୍ରେ ମଧ୍ୟ ବହୁତ ଲୋକଙ୍କୁ ମାନେ ସିଭିୟରଲି ପନିସମେଣ୍ଟ ହେଇଛି। ବହୁତ ଖୁସି ଲାଗୁଛି, ଯୋଉ ଶିକାର କରିବା, ହାତୀଦାନ୍ତ ଟ୍ରେଡିଂ କରିବା, ବଜ୍ରକାତୁଆ ଟ୍ରେଡିଂ କରିବା, ଫରେଷ୍ଟ ହାଉସ୍ ଗୋଟେ ଓପନ୍ ଟ୍ରେଜରୀ ଅଫ୍ ଦି ଗଭର୍ଣ୍ଣମେଣ୍ଟ ଆଣ୍ଡ ଫର୍ ଦି ପିପୁଲ।
1: ଆମର ଆଲୋଚନା ଭିତରେ ଆପଣ କହିଥିଲେ ଯେ ଯୋଉ ଜନଜାତି ମାନେ ରହିଛନ୍ତି ସେମାନେ ତାଙ୍କର ଜୀବିକା ପାଇଁ ଏ ଯୋଉ ପଶୁ ଶିକାର କରୁଛନ୍ତି, ତେଣୁ ତାଙ୍କ ଜୀବିକା ପାଇଁ ସେ କେମିତି ପଶୁ ଶିକାର ନ କରିବେ ସେଥିପାଇଁ କିଛି ସରକାର ବା ବନ ବିଭାଗ ଚେଷ୍ଟା କରୁଛନ୍ତି କି?
0: ବର୍ତ୍ତମାନ ରାଜ୍ୟ ସରକାର ଅତି ସୁନ୍ଦର କନସେପ୍ଟ ଗୋଟେ ତିଆରି କରୁଛନ୍ତି, ଆଦିବାସୀ ମାନଙ୍କର ଡେଭଲପମେଣ୍ଟ ଗୋଟେ ନାରା ହେଇକି ନ ରହୁ,
1: ରାଜ୍ୟରେ
0: କେମିତି ପରିଣତ ହେଇପାରିବ। ସେଥିପାଇଁ ମାନେ ଅନେବଲ ଚିଫ୍ ମିନିଷ୍ଟର ମଧ୍ୟ ଏବେ ରିସେଣ୍ଟଲି ଗୋଟେ ଭେରି ସର୍ଟଲି ସୁନ୍ଦର ଡିସିସନ ନେଇଛନ୍ତି। ଆଦିବାସୀ ମାନଙ୍କର କଣ ୱାଣ୍ଟିଙ୍ଗସ ଅଛି, କନସର୍ନ ଏରିଆର ବିଡିଓ ତହସିଲଦାର ଏମାନେ ଯାଇକି ଆଗ ତାଙ୍କର ୱାଣ୍ଟିଙ୍ଗସଟାକୁ ଆଗ ତାଙ୍କଠୁ ଗୋଟେ ଲିପିବଦ୍ଧ ଆକାରରେ ଆଣନ୍ତୁ। ପାନୀୟ ଜଳ ବ୍ୟବସ୍ଥା ହଉ, ଶିକ୍ଷା ବ୍ୟବସ୍ଥା ହଉ, ସ୍ୱାସ୍ଥ୍ୟ ବ୍ୟବସ୍ଥା ହଉ, ଗମନାଗମନ ହଉ, କଣ କଲେ ତାଙ୍କର ଡେ ଟୁ ଡେ ଲାଇଭଲିହୁଡ୍ ଚେଞ୍ଜେସ୍ ଆସିପାରିବ। ତ ସେମାନେ ଗଛକୁ ଦେବତା ବୋଲି ପୂଜା କରନ୍ତି, ଆଜିକା ଡେଟ୍ରେ ମହେନ୍ଦ୍ରଗିରି ରାଜା ବୋଲି ମହେନ୍ଦ୍ରଗିରି ପାହାଡ ପର୍ବତକୁ ଲୋକ ପୂଜା ଅର୍ଚ୍ଚନା କରୁଛନ୍ତି। ବୃକ୍ଷ ଦେବତାଙ୍କୁ ପୂଜା କରିବା ହଉଛି ଆମର ଗୋଟେ କଲଚର, ସେଟା ଯେ କେବଳ ଆଦିବାସୀଙ୍କ ପାଖରେ ଅଛି ସେଇଟା
1: ସଂସ୍କୃତି
0: ପରମ୍ପରାରେ ସେଟା ରହିଛି। ବୃକ୍ଷ ରାଜିକୁ ଆମେ ପୂଜା ଅର୍ଚ୍ଚନା କରିବା, ସେଟା କରିଥିବା ଯୋଗୁଁ ଆଜି ମଣିଷ ଜଗତଟା ବଞ୍ଚିଛି ଓନ୍ଲି ବିକଜ ଅଫ୍ ଦାଟ।
1: ଗଛ ଲତା ପଶୁପକ୍ଷୀ ପରସ୍ପର ପରିପୂରକ, ଯେମିତି ଆମ ସବୁଜୀବଙ୍କୁ ଭଲ ପାଉଛୁ ଆମ ବନ୍ୟ ପ୍ରାଣୀକୁ ବି ସେମିତି ଭଲ ପାଇବା କଥା।
0: ଦେଖନ୍ତୁ ବିଜ୍ଞାନ ଯେତେ ଆଗକୁ ବି ଯାଉ, ପୌରାଣିକ ତଥ୍ୟ ଯାହା କହୁଛି, ଆପଣଙ୍କର ପରମ୍ପରା ଆଉ ସଂସ୍କୃତିକୁ ଯିଏ ବଞ୍ଚେଇକି ରଖିଛି ସିଏ ଗୋଟେ ସୂତ୍ରରେ ବନ୍ଧା ହେଇକି ରହିଛି। ମାନବ ଜଗତକୁ ଗୋଟେ ସୂତାରେ ବାନ୍ଧି ରଖିବାର ନାଁ ହଉଛି ଗୋଟେ ଧର୍ମ। କିଛି ଦିନ ତଳେ ଦେଖିଥିବେ ଗାଁରେ ହାତୀ ଆସିକି ସିନ୍ଦୁର ଲଗେଇକି ବୁଲୁଥିଲା, ତା ମାଉଁ ତ ଧାନ କଲେକ୍ସନ କରୁଥିଲା, ତାକୁ ଦିପଳା ଦଉଥିଲା, ସିଏ କିଛି ତା ନିଜ ପେଟ ପାଟଣା ପାଇଁ ରଖୁଥିଲା। ଆମେ ହାତୀଙ୍କୁ ଲକ୍ଷ୍ମୀଙ୍କ ବାହନ ହିସାବରେ ଆମେ ପୂଜା ଅର୍ଚ୍ଚନା କରୁଥିଲେ, କୁଲାରେ ମଧ୍ୟ ଦାନ ଦଉଥିଲେ। ସେଇ ପରମ୍ପରାଟା ଧୀରେ ଧୀରେ ଦେଖନ୍ତୁ ବନ୍ଦ ହେଲା। କାହିଁକି ନା ହାତୀ ଉପରେ ଥିଲା ଗୋଟେ ମାଉଁତଟେ ସବାର କରିକି ଆସିକି ଭିକ୍ଷାବୃତ୍ତି କଲା, ସେ ଗୋଟେ ରଙ୍ଗ ମେସେଜ ଗଲା, ବିଜନେସରେ କନ୍ଭର୍ଟ ହେଲା, ସର୍କସରେ ସେଟା ମଧ୍ୟ ୟୁଜ୍ ହଉଥିଲା, ତାକୁ ଧୀରେ ଧୀରେ ବନ୍ଦ କଲେ। ଗୋଟେ ୱାଇଲ୍ଡ ଆନିମଲ୍ର ଫ୍ରିଡମ୍ ଦରକାର, ରାଜା ହିସାବରେ ସେ ଚଳିବା ଦରକାର, ତା ନିଜ ଏରିଆରେ ସେ ବୁଲିବା ଦରକାର, ତାକୁ ବାନ୍ଧିକି ପ୍ରଶାସନିକ ବ୍ୟବସ୍ଥା ଭିତରକୁ ଟାଣି ଆଣିଲା ଭଳିଆ ତାକୁ ଆଣିକି ତାକୁ ଜବରଦସ୍ତି ନେଇକି ବୁଲେଇକି ମାନେ ଗୋଟେ ଆମ ପ୍ରତି ଯେମିତି ଆମେ କହୁଛେ ଅମାନବିକତା କାର୍ଯ୍ୟକ୍ରମ ହଉଛି, ସେମିତି ବନ୍ୟପ୍ରାଣୀଙ୍କ ପ୍ରତି ମଧ୍ୟ ଗୋଟେ
1: ଅମାନସିକ
0: ବ୍ୟବହାର ହଉଛି, ସେଟାକୁ ବନ୍ଦ କରିଦେ।
1: ସାର୍, ଜଙ୍ଗଲରେ ଏଇ ଯୋଉ ବନ୍ୟପ୍ରାଣୀଙ୍କର ଖାଦ୍ୟ ପାନୀୟ ଆଉ ତାଙ୍କର ବାସସ୍ଥାନକୁ ନେଇକି ଏବେ ସବୁ କଣ ସରକାର ନୂଆ ନୂଆ କିଛି ବ୍ୟବସ୍ଥା କରିଛନ୍ତି?
0: ଦେଖନ୍ତୁ ବନ୍ୟପ୍ରାଣୀ ସଂରକ୍ଷଣର ସେଇଟା ହଉଛି ଗୋଟେ ମେଜର ପାର୍ଟ, ଆପଣ ଯୋଉ ପ୍ରଶ୍ନଟା କରୁଛନ୍ତି ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ ପାଇଁ ନିହାତି ରୂପେ ୱାଇଲ୍ଡ ଲାଇଫ୍ ମ୍ୟାନେଜମେଣ୍ଟ ପଏଣ୍ଟ ଅଫ୍ ଭ୍ୟୁରୁ ମୁଁ ଆପଣଙ୍କୁ କହୁଛି। ଚନ୍ଦକା ବନ୍ୟପ୍ରାଣୀ ମାନଙ୍କରେ ଆପଣ ଦେଖିବେ ଆମେ ମେଗା ୱାଟର ବଡି ସବୁ ଫ୍ରେମିଂ କରୁଛୁ, 100% ଆସ୍ୟୁର ହେବେ ଯେ ସେ ଯୋଉ ମେଗା ୱାଟର ବଡି ଯୋଉ ୱାଟର ଟ୍ରାପ୍ ଆମେ ରିଷ୍ଟୋର କରି ରଖୁଛେ ବର୍ଷା ଜଳଟାକୁ, ସେଟା ହୋଲ୍ ଥ୍ରୁ ଦ ମାନେ ସମର ସିଜନଟାକୁ ସେ କଭର କରିବ। ଯେତେବେଳେ ଗୋଟେ ବନ୍ୟପ୍ରାଣୀଟେ ସଂଘର୍ଷ କରୁଛି ପାଣି ଦିବନ୍ଧା ପିଇବା ପାଇଁ 4 ମାସ, ଯଦି ଆପଣ ବର୍ଷା ଜଳଟାକୁ ସ୍ଥଗିତ ରଖିକି ସେ 4 ମାସଟାକୁ 2 ମାସ କଭର କରିଦେଉଛନ୍ତି, ଇଟ୍ ଇଜ୍ ଅଲସୋ ୱାନ୍ କାଇଣ୍ଡ ଅଫ୍ କନଜରଭେସନ ଆକ୍ଟିଭିଟିଜ୍। ଏବଂ ଛୋଟ ଛୋଟ ୱାଟର ବଡି ଗୁଡ଼ିକୁ ଆମେ ରିନୋଭେଟ୍ କରିକି ଗୋଟେ ମେଗା ୱାଟର ବଡିରେ କନଭର୍ଟ କରୁଛୁ, ଯୋଉଟା ସେଇ 2 ମାସଟାକୁ ଏଗେନ୍ ଆମେ ଟ୍ରାଏ କରୁଛୁ 3 ମାସକୁ କନଭର୍ଟ କରିବାକୁ।
1: ଖାଦ୍ୟ ପାଇଁ ସାର୍, ବାଉଁଶ ହଉଛି ହାତୀମାନଙ୍କର ମାନେ ପ୍ରିୟ ଖାଦ୍ୟ, ସେମିତି କିଛି ବାଉଁଶ ଗଛ ଲଗେଇବା ଜଙ୍ଗଲରେ?
0: ବାଉଁଶଟା ହାତୀର ଗୋଟେ ପ୍ରିୟ ଖାଦ୍ୟ ଆମେ ଜେନେରାଲି ଭାବୁଛେ, ଆମର ଯାହା ଏକ୍ସପେରିଏନ୍ସ କହୁଛି 2020-21 ବେଳକୁ ଚନ୍ଦକା ବନ୍ୟପ୍ରାଣୀ ମାନଙ୍କ ଭିତରେ ବାଉଁଶ ଗଛରେ ସମସ୍ତ ଛୋଟ ବଡ ଯେତେ ବାଉଁଶ ଥିଲା ସବୁଥିରେ ଫୁଲ ଫୁଟିଲା, ତାକୁ କୁହାଯାଏ ଗୋଟେ ଗ୍ରେଗାରିୟସ୍ ଫ୍ଲାୱରିଂ ବୋଲି ତାକୁ କୁହାଯାଏ, ଫୁଲ ହେଲେ ସେ ବାଉଁଶ ଗଛଟା ମରିବାଟା ପ୍ରକ୍ରିୟା ଆରମ୍ଭ ହୋଇଯାଏ। ତ ଗୋଟେ କଣ୍ଟା ବାଉଁଶ ଗଛ ଥିଲା ମରିବ, ତାକୁ ଏଇ ବର୍ଷ ଗଛ ଫ୍ଲାୱରିଂ ହେଲେ ସେମ୍ ଇୟର୍ରେ ସେ ଡିଟୋରେଟ୍ ହୁଏନି, ତାକୁ ଡିକମ୍ପୋଜିସନ୍ ହେବା ପାଇଁ 2-4 ବର୍ଷ ସମୟ ତାକୁ ଲାଗେ। 4 ବର୍ଷ ପରେ ଏଣ୍ଟାୟାର ବାଉଁଶ ଜଙ୍ଗଲ ସବୁ ଡ୍ୟାମେଜ୍ ବା ଡିକମ୍ପୋଜିସନ୍ ହେଇଗଲା ଇନ୍ ଚନ୍ଦକା ଫରେଷ୍ଟ, ମରୁଭୂମି ଭଳିଆ ଧୀରେ ଧୀରେ ସେ ଜାଗାଟା ଦେଖାଗଲା। କିନ୍ତୁ ଫର୍ଚୁନେଟ୍ଲି ଯୋଉ ବାଉଁଶ ଫୁଲ ହେଇଥିଲା ନେକ୍ସଟ 5th ଇୟର୍ ବେଳକୁ ସେ ବାଉଁଶ ଗୁଡିକ ନ୍ୟାଚୁରାଲ ରିଜେନେସନ ଆସିଲା, ଗୋଟେ ପ୍ରୋଫ୍ୟୁଜ୍ଲି ନ୍ୟାଚୁରାଲ ରିଜେନେସନ 2025-26 ବେଳକୁ ପଳେଇ ଆସିଲା। ବର୍ତ୍ତମାନ ଏତେ ସଂଖ୍ୟାରେ ଆପଣଙ୍କର କଣ୍ଟା ବାଉଁଶ ଭର୍ତ୍ତି ହେଇଛି, ହାତୀ ସେ କଣ୍ଟା ବାଉଁଶଟା ଗୋଟେ ମନୋପଲି ଭଳିଆ ଫିଲ୍ କଲା, କେବଳ ସେ କଣ୍ଟା ବାଉଁଶଟାକୁ ସେ ବର୍ତ୍ତମାନ ଖାଇବାକୁ ଲାଇକ୍ କରୁନି। ଆମେ ଏବେ ଗୋଟେ ମିକ୍ସ ଭେରାଇଟି ତା'ଦେହରେ ଆଡ୍ କରିବାକୁ ଚାହୁଁଛୁ, ଯୋଉ ରାଇଜୋମ୍ ବାଉଁଶ କିଛି ନ୍ୟୁଟ୍ରାନ୍ସ କିଛି ଆଣିକି ତା'ଦେହରେ ମିକ୍ସ କରିବାକୁ ଏ ବର୍ଷ ଗୋଟେ ଆଟେମ୍ପ୍ଟ ନେଇଛୁ। କିନ୍ତୁ ଯେତେବେଳେ ନ୍ୟାଚୁରାଲ ବାମ୍ବୁ ରିଜେନେରେସନ ତା ଭିତରେ ଆସିଛି, ଏତେ ପରିମାଣରେ ଆସିଯାଇଛି, ତା ଭିତରେ 3-4 ବାସସ୍ଥାନ ତାଙ୍କର ଡେଭଲପ ହେଇଛି, ଲାଇକ୍ ସେମାନେ ନ୍ୟୁ ବେବି ବର୍ନ କରିବା ପାଇଁ ତାଙ୍କର ଗୋଟେ ହାବିଟାଟ ଡେଭଲପମେଣ୍ଟ ହେଇଛି, ଛୋଟ ଛୋଟ ଜନ୍ତୁ ସୁରକ୍ଷା ଦେବା ପାଇଁ ତାଙ୍କର ଗୋଟେ ନେଷ୍ଟିଂ ବା ଯୋଉ ପ୍ରୋଟେକ୍ସନ ହାବିଟାଟ ଗୋଟେ ଡେଭଲପମେଣ୍ଟ ହେଇଛି, ରେଷ୍ଟ ନେବା ପାଇଁ ଛାଇ ଡେଭଲପ ହେଇଛି, ତାକୁ ଯେ ରେଷ୍ଟିଂ ହାବିଟାଟ, ଫିଡିଂ ହାବିଟାଟ, ବିଭିନ୍ନ ପ୍ରକାର ହାବିଟାଟ କନଜରଭେସନ ଆକ୍ଟିଭିଟିଜ୍ଟା ତା ଭିତରେ ଗୋଟେ ସଡନ୍ଲି ଡେଭଲପ ହେଇଛି। ଯେତେବେଳେ ଆମେ ତା ଭିତରେ ଜଳାଶୟ ସୃଷ୍ଟି କରିଦେଇଛୁ, ଆର୍ଟିଫିସିଆଲ ୱାଟର ବଡି ଯେତେବେଳେ ତିଆରି କରୁଛୁ, ତ ସେମାନେ ଜଳ କ୍ରୀଡ଼ା କରିବାକୁ ମଧ୍ୟ ଆରାମସେ ସେମାନେ ଆସିପାରୁଛନ୍ତି। କିନ୍ତୁ ହାତୀର ଗୋଟେ ହାବିଟ ଅଛି ଅଧିକା ସମୟ ପାଣିରେ ଖେଳିବା ଏବଂ ପାଣିଟାକୁ କନଜ୍ୟୁମ୍ କରିବା।
1: ତାହେଲେ ଏଇଠି ଶେଷରେ ଆମ ଶ୍ରୋତା ବନ୍ଧୁ ମାନଙ୍କୁ କୁହନ୍ତୁ

0: ବନ୍ୟ ପ୍ରାଣୀଙ୍କ ସୁରକ୍ଷା ଆଉ ପରିଚାଳନାକୁ ନେଇ ସେମାନେ ସଚେତନ ହେବେ କି ଅନ୍ୟକୁ ସଚେତନ କରାଇ ପାରିବେ?
1: ଦେଖନ୍ତୁ, କେତେବେଳେ ଗୋଟେ କନସେପ୍ଟ ଥିଲା, ଜଙ୍ଗଲଟାକୁ ଜଙ୍ଗଲ ଭିତରେ ରଖାହଉଥିଲା, ବନ୍ୟପ୍ରାଣୀ କି ତା ଭିତରେ ସେମାନେ ନଉଥିଲେ, ମଣିଷ ଜଗତରୁ ତାକୁ ଡିଷ୍ଟାନ୍ସ ମେଣ୍ଟେନ୍ କରାଉଥିଲା। ରାଜ୍ୟ ସରକାର ଗୋଟେ ଅତି ସୁନ୍ଦର କନସେପ୍ଟ ତିଆରି କରିଛନ୍ତି 17-18 ମସିହାରୁ, ଗୋଟେ ଇକୋ ଟୁରିଜିମ୍ କନସେପ୍ଟ ଗୋଟେ ତିଆରି କରିଛନ୍ତି।
0: ଆଜ୍ଞା,
1: ଇକୋ ଟୁରିଜିମ୍ କନସେପ୍ଟ ହେଲା ଲୋକଙ୍କର ପାର୍ଟିସିପେସନ ରହିବ ଇନସାଇଡ୍ ଦି ଫରେଷ୍ଟ। ଆମ ଅଞ୍ଚଳରେ, ଆମ ରାଜ୍ୟରେ, ଆମ ପାଖରେ ଯୋଉ ରିସୋର୍ସେସ ଅଛି, ଫରେଷ୍ଟ ରିସୋର୍ସ ଅଛି, ଯୋଉ ୱାଇଲ୍ଡ ଆନିମଲ୍ ଅଛି, ତାକୁ ଗୋଟେ ଏକ୍ସପ୍ଲୋର ଦରକାର। ଏକ୍ସପ୍ଲୋରରେ କେବଳ ସରକାର ଆଡଭର୍ଟାଇଜମେଣ୍ଟ କଲେ ସେଟା ହବନି, ଲୋକ ଯେତେବେଳେ ଯିବେ ବୁଲିବେ, ନିଜ ଆଖିରେ ଦେଖିବେ। ସପୋଜ ଆପଣ ଆଜିକା ଡେଟ୍ରେ ସାତକୋଶିଆ ଯାଆନ୍ତୁ, ହୀରାକୁଦ ୱାଇଲ୍ଡ ଲାଇଫ୍ ଯାଆନ୍ତୁ, ଭିତରକନିକା ନ୍ୟାସନାଲ ପାର୍କକୁ ଯାଆନ୍ତୁ, 100% ସାଇଟିଂ ପାଇବେ। ଓ ସାତକୋଶିଆ ପରେ ବର୍ତ୍ତମାନ ହୀରାକୁଦ ୱାଇଲ୍ଡ ଲାଇଫ୍ଟାକୁ ମଧ୍ୟ ତା ସହିତ ଆଟାଚ୍ କରୁଛୁ, ଗୋଟେ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରରେ କନଭର୍ଟ କରିବା ପାଇଁ। ମହାରାଷ୍ଟ୍ରରୁ ଏଠୁ ମଧ୍ୟପ୍ରଦେଶରୁ ମଧ୍ୟ ବାଘ ଆସିକି ଓଡ଼ିଶାରେ ସେଟର ନେଉଛି। କହିବାର ସେନ୍ସ ହେଲା, ଯେତେ ପବ୍ଲିକ ପାର୍ଟିସିପେସନ ବଢିବ, ସେମାନେ ତାକୁ ସୋସିଆଲ ମିଡିଆରେ ହାଇଲାଇଟ୍ କରିବେ। ମୁଁ ଯାଇଥିଲି ହୀରାକୁଦ ୱାଇଲ୍ଡ ଲାଇଫ୍, ମୁଁ ଦେଖିଲି ଏ ସମ୍ଭବ, ମୁଁ ଯାଇଥିଲି ଭିତରକନିକା, ସେଠି ଦେଖିଲି ଏତେ ପରିମାଣ, ଏତେ ବଡ ବଡ କୁମ୍ଭୀର ଅଛନ୍ତି। ପବ୍ଲିକ ପାର୍ଟିସିପେସନଟା ଗୋଟେ ଏତେ ବଡ ଷ୍ଟ୍ରେଙ୍ଗଥ ଆପଣଙ୍କ ପାଇଁ, ଯେତେବେଳେ ଆପଣ ଗୋଟେ ସ୍ରୋତରେ ସାମିଲ ହେବେ, ଆପଣଙ୍କ ନିଜ ରିସୋର୍ସଟାକୁ ଆପଣ ନିଜେ ଏକ୍ସପ୍ଲୋର କରିବାକୁ ଚାହିଁବେ, ନିଜର ୱିକ୍ନେସଟାକୁ ଆପଣ ଷ୍ଟ୍ରେଙ୍ଗଥରେ କନଭର୍ଟ କରିବେ, ଡେଫିନେଟଲି ଓଡ଼ିଶା ୱିଲ୍ ଗ୍ଲୋ ଆଣ୍ଡ ଗ୍ଲୋ।
0: ଯା ହଉ ନିରଞ୍ଜନ ବାବୁ, ଆପଣ ଆମର ବନାନୀ କାର୍ଯ୍ୟକ୍ରମକୁ ଆସିଲେ। ଆଜି ଯାହା ବିଷୟ ଥିଲା ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ପରିଚାଳନା, ସେ ସମ୍ପର୍କରେ ବହୁତ ସୁନ୍ଦର ସୁନ୍ଦର ତଥ୍ୟ ଆମ ଶ୍ରୋତା ବନ୍ଧୁମାନଙ୍କୁ ଦେଲେ। ସେଥିପାଇଁ ଆପଣଙ୍କୁ ଆମର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ତଥା ବନାନୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ଥ୍ୟାଙ୍କ ୟୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ବନାନି।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଆକାଶବାଣୀ ବଲାଙ୍ଗୀର, ଶୁଣନ୍ତୁ କାର୍ଯ୍ୟକ୍ରମ ଗଳ୍ପ ଝର।
5: ଗଳ୍ପ ବାଘ ଭୟ, କାଳ୍ପିକ ମନୋଜ ପୂଜାରୀ। ଅଫିସ ସମୟ ହୋଇଯାଇଥିଲା। ଏଲିନା ଦେଖାଯାଉଥିଲେ ବ୍ୟସ୍ତ ବିବ୍ରତ। ଜୋନାଲ ଲେଭେଲର ଗୁରୁତ୍ୱପୂର୍ଣ୍ଣ ମିଟିଂ ଥିଲା, ଠିକ୍ ସମୟରେ ପହଞ୍ଚିବା ଜରୁରୀ। ଅଥଚ ଏଭଳି ସମୟରେ ବବ୍ଲିର ଦେଖା ନଥିଲା, ସବୁଦିନ 9 ପୂର୍ବରୁ ପହଞ୍ଚିଯାଏ। ସେ ଅଫିସରୁ ଫେରିବା ଯାଏଁ 3 ଝିଅ ଏଲିସର ଯତ୍ନ ନିଏ, ଘର ସଫା, ଲୁଗା ସଫା, ଆଉ ଘରର ଏଣୁତେଣୁ ସବୁ କାମ କରେ। ଏଲିସ ତା ସହିତ ମିଶିଗଲାଣି। ଏତେ ବଡ଼ ସହରରେ ଆଜିର ଦୁନିଆରେ ଏମିତି କାମିକା ବିଶ୍ୱସ୍ତ ପରିଚାରିକାଟେ ପାଇବା ମୁସ୍କିଲ। ବବ୍ଲି ଯେତେବେଳେ ଯାହା ମାଗେ ଦେଇଦିଏ ଏଲିନା। ଆରିଆନ୍ ସହିତ ଡିଭୋର୍ସ ହେଲା ପରେ ନିଜକୁ ସମ୍ଭାଳୁଥିଲା ସିଏ। ଝିଅକୁ 1.5 ବର୍ଷ ପର୍ଯ୍ୟନ୍ତ ମା ଆସି ଯଥେଷ୍ଟ ସାହାଯ୍ୟ କରିଥିଲେ।

ଏବେ ବାପାଙ୍କ ଦେହ ସବୁବେଳେ ଖରାପ ରହୁଛି। ମାଆଙ୍କ ଆଣ୍ଠୁ ଅପରେସନ୍ ଦରକାର। ଏକମାତ୍ର ଭଉଣୀ ଅଷ୍ଟ୍ରେଲିଆରେ। କାନ୍ଥ ଘଣ୍ଟା ଦେଖାଉଥିଲା ସମୟ 9:00 ଉପରେ। ବବ୍ଲିକୁ ଫୋନ୍ କଲେ ଉଠାଉନଥିଲା। ନିରୁପାୟ ହୋଇ ବସିଥିଲା ଏଲିନା। କିଛି ଚିନ୍ତା କରିପାରୁନଥିଲା। ଏଲିସ୍ ତାର ନୂଆ ଖେଳଣା ଧରି ଖେଳୁଥାଏ। ତାକୁ ଅସହାୟ ଦୃଷ୍ଟିରେ ଚାହିଁଲା ଏଲିନା। ଏତେବେଳେ ହଠାତ୍ ବବ୍ଲିର କଲ୍ ଆସିଲା। ଆତୁର ଭାବରେ କଲ୍ ରିସିଭ୍ କଲାବେଳକୁ ବବ୍ଲି ଜଣାଇଲା ତା ମାଆକୁ ହସ୍ପିଟାଲ ନେଉଥିବାରୁ ସିଏ ଆସିପାରୁନି, ମାତ୍ର ତା ପୁଅକୁ ପଠାଇଛି। ସିଏ ଘର କାମ ନକଲେ ବି ଆଜି ଦିନଟା ଛୁଆକୁ ଖେଳେଇ ସମ୍ଭାଳି ନେବ। ଅଳ୍ପ ସମୟ ପରେ କଲିଂ ବେଲ୍ ବାଜିଲା। କବାଟ ଖୋଲି ଦେଖିଲା ବେଳକୁ ବାହାରେ ଠିଆ ହୋଇଛି ବବ୍ଲିର ମୁହଁ ଆଣିଥିବା 12-13 ବର୍ଷର ପିଲାଟି। ତାକୁ ଦେଖି କହିଲା, ଆଣ୍ଟି ନମସ୍ତେ, ମାଆ ପଠାଇଛି, ସବୁ ବତେଇଛି, ମୁଁ ସବୁ କାମ କରିପାରେ। ତୋ ନାଁ କ'ଣ? ପଚାରିଲା ଏଲିନା। ରୁସ୍ତମ, ତା ମୁହଁକୁ ସିଧା ଚାହିଁ କହିଲା ପିଲାଟି। ରୁସ୍ତମର ଗୋଡ଼ରୁ ମୁଣ୍ଡ ଯାଏଁ ଚାହିଁଲା ଏଲିନା। ବସ୍ତିରି ପିଲା ରୁସ୍ତମ, ଚେହେରାରୁ ଅପସରି ଯାଇଛି ବାଲ୍ୟ ସୁଲଭ ରିହତା, ତା ସ୍ଥାନ ନେଉଛି ଯୁବସୁଲଭ ଚଞ୍ଚଳତା। ଗୋଟେ ପିଚ୍ଛିଳ ରାସ୍ତାରେ ପ୍ରଥମ ପାଦ ପକାଉଛି ରୁସ୍ତମ। ବବ୍ଲି ଉପରେ ଏଲିନା ରାଗ ବଢ଼ିଯାଇଥିଲା। ତାକୁ ଏକ ବିକଳ୍ପ ଶୂନ୍ୟ ସ୍ଥାନକୁ ଯେମିତି ସେ ହଠାତ୍ ଠେଲିଦେଲା, ସତେ ଯେମିତି ତଣ୍ଟିରେ କିଛି ଗୋଟେ ଲଟକିଗଲା। ନା ଗିଳି ହେଉଛି, ନା ବାହାର କରି ହେଉଛି। ଭାବିଲା ରୁସ୍ତମକୁ ଫେରେଇଦେବ, ଏଲିସ୍କୁ ନେଇ ଅଫିସ୍ ଯିବ, ମାତ୍ର ସେଇଠି କିଏ ତାର ଦେଖାଶୁଣା କରିବ? ପୁଣି ଭାବିଲା ଛୁଟି ନେଇଯିବ, ସେମିତି କଲେ ତାର ପରିଣତି ଖରାପ ହେବ। କିଛି ନିଷ୍ପତ୍ତି ନେଇପାରୁନଥିଲା ଏଲିନା। ଦ୍ୱନ୍ଦ୍ୱ, ଅନିଶ୍ଚିତତା, ଦୁଶ୍ଚିନ୍ତା ଭିତରେ ସିଏ ପେଶି ହୋଇଯାଉଥିଲା। ତାକୁ ଲାଗୁଥିଲା ସବୁ ରାସ୍ତା ଯେମିତି ବନ୍ଦ। ଖୁବ୍ ଅସହାୟ ଓ ଉପାୟଶୂନ୍ୟ ହୋଇ ଭିତରେ ଭିତରେ ଭାଙ୍ଗି ପଡ଼ୁଥିଲା। ନିଜକୁ ସମ୍ଭାଳି ନଉ ନଉ ସିଏ ରୁସ୍ତମକୁ ଘର ଭିତରକୁ ଡାକି ନେଇ କ'ଣ ସବୁ କରିବାକୁ ହେବ ସଂକ୍ଷେପରେ ବୁଝାଇଦେଲା। ଏଲିସ୍ କ'ଣ ଖାଏ, କେତେବେଳେ ଶୁଏ, ତାକୁ କେମିତି ଖେଳେଇବ, ସେ କଥା ବତେଇଦେଲା। ତରତର ହେଇ ଓଜନିଆ ମନରେ ଘରୁ ବାହାରି ଯାଉ ଯାଉ ଫେରିଲା ବେଳେ ରୁସ୍ତମ ପାଇଁ ବଢ଼ିଆ ବିରିୟାନୀ ଆଣିଦେବ କହି ତାକୁ ଲୋଭ ଦେଖାଇଲା। ଅଫିସରେ ପହଞ୍ଚିଲା ବେଳକୁ ମିଟିଂ ସେଇମାତ୍ର ଆରମ୍ଭ ହୋଇଥାଏ। ସୁସଜ୍ଜିତ କନଫରେନ୍ସ ହଲ୍ରେ ସବୁ କର୍ମଚାରୀ ବସିଥିଲେ ଗମ୍ଭୀର ଭାବରେ। ଜୋନାଲ୍ ହେଡ୍ ମିଷ୍ଟର ଆହୁଜା ତାଙ୍କ ଭାଷଣ ଆରମ୍ଭ କଲେ। ପ୍ରତିଯୋଗିତାମୂଳକ ବଜାରରେ କମ୍ପାନୀର ନୂଆ ଚିନ୍ତାଧାରା ସମ୍ପର୍କରେ ସିଏ ବୁଝାଇ ଚାଲିଲେ। ଜାଣିଜାଣି ପଛଆଡ଼କୁ ବସିଥିଲା ଏଲିନା। ମନ ତାର ମିଟିଂରେ ନଥିଲା, ଥିଲା ଘରେ, ଅନ୍ୟମନସ୍କ ଭାବରେ ଶୁଣୁଥିଲା ଭାଷଣ। କେଜାଣି ଯେ କେମିତି ଏଲିସ୍ର କୋମଳ ଗୁଲୁଗୁଲିଆ ମୁହଁ ବାରମ୍ବାର ତା ସାମ୍ନାରେ ଭାସି ଉଠୁଥିଲା। ବାରମ୍ବାର ସିଏ ଭାବୁଥାଏ କେମିତି ରଖିଥିବ ତାକୁ ସେଇ ପିଲା ରୁସ୍ତମ। ନୂଆ ମୁହଁ ଦେଖି ଏଲିସ୍ କାନ୍ଦୁନଥିବ ତ? ମଝିରେ ମଝିରେ ଜୋକ୍ସ ଶୁଣେଇ ଭାଷଣକୁ ପ୍ରାଣବନ୍ତ କରୁଥିଲେ ମିଷ୍ଟର ଆହୁଜା। ସଫିଆ ହସୁଥିଲେ, ମାତ୍ର ଏଲିନା କିଛି ବୁଝିପାରୁନଥିଲା। ଘଣ୍ଟା ଏପରେ ରହିଥିଲା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ, ତାପରେ ମିଟିଂ ସରିଯାଇଥିଲା। ସଭିଏଁ ନିଜ ନିଜ ସିଟ୍କୁ ଫେରିଯାଇଥିଲେ। ତା ଉପରେ ଜଣେ ସହକର୍ମୀଙ୍କର ନଜର ପଡ଼ିଲା। ସିଏ ପଚାରିଲେ, ଏଲିନା, ଆର୍ ୟୁ ଓକେ? ଦେହ ଠିକ୍ ଅଛି ତ? ଆସ୍ତିସୂଚକ ମୁଣ୍ଡ ହଲେଇଲା ସିଏ ଓ ନିଜ ଜାଗାକୁ ଯାଇ ବସିପଡ଼ିଲା। କିଛି ସମୟ ପରେ ମୁଣ୍ଡ ସାମାନ୍ୟ ଭାରି ଭାରି ଲାଗିଲା ତାର। ଭାବିଲା କ୍ୟାଣ୍ଟିନ୍ରେ କଫି ଟିକେ ପିଇଲେ ଭଲ ଲାଗିବ। କ୍ୟାଣ୍ଟିନ୍କୁ ଯାଇ କଫି ମଗାଇଲା। ଟେବୁଲ ଉପରେ ପଡ଼ିଥିବା ସେଦିନର ଖବରକାଗଜ ଉପରେ ନଜର ବୁଲେଇ ଆଣୁଥିଲା ଏଲିନା। ହଠାତ୍ ତାର ନଜର ପଡ଼ିଲା ତୃତୀୟ ପୃଷ୍ଠାର ଏକ ଖବର ଉପରେ। ଶୀର୍ଷକ ଥିଲା 2 ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ। କୋଉ ଏକ ଅନାମଧେୟ ଗାଁରେ ଘଟିଥିଲା ଘଟଣାଟି। ଘରେ ମା ବାପା ନଥିବା ବେଳେ ପଡ଼ୋଶୀ ଘରର ଜଣେ କିଶୋର ଚକୋଲେଟ୍ର ଲୋଭ ଦେଖାଇ ପାଖରେ ଏକ ପରିତ୍ୟକ୍ତ ଘରକୁ ଡାକି ନେଇଥିଲା ସେଇ ନିରୀହ 2 ବର୍ଷର ଶିଶୁକନ୍ୟାକୁ। ତାପରେ ଘଟେଇଥିଲା ସେଇ ଅଚିନ୍ତନୀୟ ଜଘନ୍ୟକାଣ୍ଡ। ଖବରଟି ଆଉ ଆଗକୁ ପଢ଼ିପାରୁନଥିଲା ଏଲିନା। ଖବରକାଗଜର ପୃଷ୍ଠାଟି ଝାପ୍ସା ହୋଇଯାଇଛି ପରି ତାକୁ ଲାଗୁଥିଲା। କିଛି ସମୟ ପାଇଁ ସେ ପଥର ପାଲଟି ଯାଇଥିଲା ଯେମିତି।

କପ୍ତା ସାମ୍ନାରେ ରଖିବା ଶବ୍ଦରେ ସମ୍ବିତ ଫେରି ପାଇଲା। ମୁଣ୍ଡଟା ବୁଲେଇଲା ପରି ଲାଗୁଥାଏ, ଲୋ ବ୍ଲଡ୍ ପ୍ରେସର ପ୍ରୋବ୍ଲେମ ବହୁତ ଦିନରୁ ତାର ଅଛି।

ଆଗକୁ ଭାବିପାରୁନଥିଲା ଏଲିନା। ତାକୁ ଲାଗୁଥିଲା ବହୁତ ବଡ଼ ଭୁଲଟିଏ ସିଏ କରି ପକାଇଛି। ଏବେ କରାଯାଏ କ'ଣ? ଘରକୁ ଫେରିଯିବ କି? ସେଇଟା ସମ୍ଭବ ନୁହେଁ। ମିଟିଂରେ କୁହାଯାଇଥାଏ ବିଷୟ ଉପରେ ତର୍ଜମା କରି ସମସ୍ତଙ୍କୁ ଆଜି ହିଁ ଅଫିସ୍ ଛାଡ଼ିବା ପୂର୍ବରୁ ଲେଖା ଦେବାକୁ ପଡ଼ିବ। ଏଲିନାକୁ ଲାଗୁଥିଲା ସେ ଯେମିତି ଏଇ ମୁହୂର୍ତ୍ତରେ ଉଡ଼ିଯିବାକୁ ଚାହୁଁଛି, ଯେମିତି ପକ୍ଷୀଟିଏ ସଞ୍ଜନ ହେଲେ ଉଡ଼ିଯାଏ ତାର ନିଡ଼କୁ। ମାତ୍ର ତାର ଡେଣା କଟିଯାଇଛି। ଟେବୁଲ ଉପରେ ଫ୍ୟାନ୍ ପବନରେ ଉଡ଼ି ଖଡ଼ଖଡ଼ ହେଉଥିଲା ଖବରକାଗଜର ସେଇ ପୃଷ୍ଠାଟି। ଅବ୍ୟକ୍ତ ବେଦନା, ଅପ୍ରକାଶ୍ୟ ଅସହାୟତା ଓ ଅଜଣା ଆତଙ୍କର ଅକ୍ଟୋପସ୍ ଗ୍ରାସ କରି ପକାଉଥିଲା ଏଲିନାକୁ। ତାର ଡାହାଣ ଆଖିପତା ଡେଉଁଥିଲା। ଇଏ କ'ଣ ଅଶୁଭ ଲକ୍ଷଣ? ଟେବୁଲ ଉପରେ କଫି ଥଣ୍ଡା ହୋଇଯାଇଥିଲା। ତା ସାଙ୍ଗକୁ ଏଲିନାକୁ ଲାଗୁଥିଲା ତାର ଦେହ, ମନ, ଆତ୍ମା, ଅସ୍ତିତ୍ୱ ସବୁକିଛି ଯେମିତି ଥଣ୍ଡା ହୋଇଯାଇଛି।

2। ଶୀତଦିନଟା ହିଁ ଏମିତି, ସମୟକୁ ଯେତେ ଦୌଡ଼େଇଲେ ବି ପଛରେ ରହିଯିବାକୁ ହୁଏ, ଯେତେ ଚେଷ୍ଟା କଲେ ବି କାମ ସବୁ ସରୁନଥାଏ। କାବ୍ୟାର ସ୍କୁଲ ଯିବାର ପ୍ରସ୍ତୁତି ନ ସରୁଣୁ ଗେଟ୍ ଆଗରେ ଅଟୋ ଲାଗିସାରିଥିଲା। ଉପର ମହଲାର ଝରକାରୁ ଦେଖିସାରିଥିଲେ ଶୋଭା। ପାଣି ବୋତଲ, ଟିଫିନ୍ ବକ୍ସ, ରୁଟିନ୍ ହିସାବରେ ବହି, ଖାତା ସବୁ ସ୍କୁଲ ବ୍ୟାଗ୍ ଭିତରେ ରଖାସରିଥିଲା। କାବ୍ୟାକୁ ଶୀଘ୍ର ଶୀଘ୍ର ବାହାରିବାକୁ କହିଲା ବେଳେ ସିଏ ଆରାମରେ ଡ୍ରେସିଂ ଟେବୁଲ ସାମ୍ନାରେ ଚଷମାଟା ଠିକ୍ ଲାଗିଛି ନା ନାହିଁ ବାରମ୍ବାର ଦେଖୁଛି। ଟିନେଜ୍ରେ ପହଞ୍ଚିବା ପରେ ତାର ରୂପ ସଚେତନତା ବଢ଼ିଯାଇଛି। ବେଳେବେଳେ ବିରକ୍ତ ହୁଅନ୍ତି ଶୋଭା। ସ୍ୱାମୀ ଦିବ୍ୟଙ୍କୁ ସେ କଥା କହିଲେ ସିଏ ଓଲଟି କହିବେ, ସେଇ ବୟସରେ ତୁମେ ସେମିତି ହେଉନଥିଲ କି? ତରତର ହେଇ ଉପର ମହଲାରୁ ଝିଅ ସହିତ ତଳକୁ ଓହ୍ଲେଇଲେ ଶୋଭା। ଅଟୋରେ ତାକୁ ବସେଇ ଦେଲାବେଳେ ଦେଖିଲେ ଅଟୋ ଖାଲି, ପୁଣି ସେଥିରେ ନୂଆ ପିଲାଟି ଚଳଉଛି। ବିସ୍ମିତ ହୋଇ ତାକୁ ପଚାରିଲେ, ଆଜି ସୁବ୍ରତ କୁଆଡ଼େ ଗଲା? ବେପରୁଆ ଭାବେ ସିଏ ଉତ୍ତର ଦେଲା, ତା ଦେହ ଖରାପ, ମୋତେ ପଠେଇଛି। ଅଟୋ ଗଢ଼ିଲା ଆଗକୁ। ପୂର୍ବ ଷ୍ଟପେଜ୍ରୁ ଉଠୁଥିବା ସଙ୍ଗୀତା ଆଜି କାହିଁକି ଆସିନି ପଚାରିବାକୁ ଚାହୁଁଥିଲେ ଶୋଭା, ଅଥଚ ଅଟୋ ଆଉ ରହିନଥିଲା। ଗେଟ୍ରୁ ଘରକୁ ଆସୁ ଆସୁ ତାଙ୍କ ମନଟା ଭାରାକ୍ରାନ୍ତ ହୋଇଉଠିଲା। ନୂଆ ଅଟୋବାଲା ପିଲାର ଚେହେରା କାହିଁକି ଯେ ତାକୁ ଏକ ସନ୍ଦିଗ୍ଧ ଅପରାଧୀ ପରି ଲାଗିଲା। ବିଚିତ୍ର କେଶବିନ୍ୟାସ, ମୁଣ୍ଡରେ ଝିଅଙ୍କ ପରି ହେୟାର ବ୍ୟାଣ୍ଡ, ହାତରେ ଡ୍ରାଗନ୍ ଟାଟୁ, ଗୋଟିଏ କାନରେ ଛୋଟ ରିଙ୍ଗ, ମଇଳା ଜିନ୍ସ ପ୍ୟାଣ୍ଟର ଆଣ୍ଠୁ ଜଙ୍ଘରେ ଚିରା ଚିରା ଜାଗା, ଲମ୍ବା ମୁହଁରେ ଦକ୍ଷିଣ ଭାରତୀୟ ଗୋଟିଏ ସିନେମା ହିରୋ ଷ୍ଟାଇଲରେ ଦାଢ଼ି, ଏସବୁ ସାଙ୍ଗକୁ ତାର ଗୁଟକାଖିଆ ପାଟି ଲାଗୁଥିଲା ଆହୁରି କଦର୍ଯ୍ୟ। ଡ୍ରଇଂ ରୁମ୍ର ସୋଫା ଉପରେ ବସୁ ବସୁ ପ୍ରଥମେ ସେ ସଙ୍ଗୀତାର ମାଆକୁ ଫୋନ୍ କଲେ, ପଚାରିଲେ ସଙ୍ଗୀତାର ଅନୁପସ୍ଥିତି କଥା। ସେ ଜଣେଇଲେ ତା ପେଟ କାଟୁଥିବାରୁ ଆଜି ସ୍କୁଲ ଯାଉନି। ବୁଝିଗଲେ ସେ ସବୁ କଥା। ଆଗରେ ଅଟୋରେ ଉଠିଥାଏ କାବ୍ୟାର ସାଙ୍ଗ ପ୍ରାଚୀ। ଏଥର ପ୍ରାଚୀର ମାଆକୁ କଲ୍ କଲେ ଶୋଭା। ସିଏ କହିଲେ, ପ୍ରାଚୀ ଗତକାଲି ସନ୍ଧ୍ୟାରେ ତା ମାମୁଁ ଘରୁ ଫେରିବାର ଥିଲା, ମାତ୍ର ଫେରିପାରିଲାନି। ବିରକ୍ତରେ ଶୋଭା ମୋବାଇଲଟା ରଖିଦେଲେ, ଆଉ କାହାକୁ ଫୋନ୍ କରିବା ତାଙ୍କର ଇଚ୍ଛା ନଥିଲା। ବେଡ୍ରୁମ୍କୁ ଚାହିଁଲେ, ଆରାମରେ ଶୋଇଛନ୍ତି ଦିବ୍ୟ, 9 ପୂର୍ବରୁ ଉଠିବେନି, ତାଙ୍କ ଉପରେ ରାଗ ମାଡ଼ୁଥିଲା। ଏ ନୂଆ ସହରକୁ ବଦଳି ହୋଇ ଆସିବାର 3 ହେଲା, ଅଜଣା ଜାଗାକୁ ଚିହ୍ନିବା ଲାଗି ସମୟ ଲାଗେ। ହଠାତ୍ ସେ ଅନୁଭବ କଲେ ଏକ ଅଜଣା ଉଦ୍ବେଗ ତାଙ୍କୁ ଆକ୍ରାନ୍ତ କରି ବସୁଛି। ସେଇ ଉଦ୍ବେଗଟି ଥିଲା ଅସ୍ପଷ୍ଟ, ସିଏ ବୁଝିପାରୁନଥିଲେ ତାର ରୂପରେଖ। ସେମିତି ସୋଫା ଉପରେ ବସି ରହିଲେ କିଛି ସମୟ ଚୁପଚାପ। ଘରଟା ଶୂନଶାନ ଲାଗୁଥିଲା, ମୁଣ୍ଡ ଉପରେ ଯାହା ଫ୍ୟାନ୍ ବୁଲିବାର ଶବ୍ଦ। ଭାବିଲେ ଚା ବନେଇବେ, ମାତ୍ର ଉଠିବା ପାଇଁ ଇଚ୍ଛା ହେଲା ନାହିଁ। ରିମୋଟ୍ରେ ଟିଭି ଅନ୍ କଲେ, କେଉଁ ଗୋଟେ ହିନ୍ଦୀ ଚ୍ୟାନେଲ ଆସିଲା। ସେଥିରେ ଦେଖାଉଥିଲା ସଚେତନତାର ବାର୍ତ୍ତା ଦେଉଥିବା ବିଜ୍ଞାପନଟିଏ। ଗୋଟେ ହାଇସ୍କୁଲ ଛାତ୍ରୀର ଦେହକୁ ଅଟୋବାଲା ମନ୍ଦ ଉଦ୍ଦେଶ୍ୟ ରଖି ଜାଣି ଜାଣି ସ୍ପର୍ଶ କରୁଛି। ଏକଥା ନଜରକୁ ଆସି

ପାଖରେ ବସିଥିବା ମ୍ୟାଡ଼ାମଙ୍କର। ତୁରନ୍ତ ମହିଳା ଥାନାକୁ ନିଜ ମୋବାଇଲରୁ ଫୋନ୍ କରୁଛନ୍ତି। ପୁଲିସ ପହଞ୍ଚି ବଦମାସ ଅଟୋବାଲାକୁ ସାଙ୍ଗେ ସାଙ୍ଗେ ଥାନାକୁ ନେଉଛି। ଦୃଢ଼କଣ୍ଠରେ ନାରୀଶ୍ୱରରେ ବାର୍ତ୍ତା ଆସୁଛି, ଚୁପ୍ ରହନ୍ତୁ ନାହିଁ, ଆବାଜ ଉଠାନ୍ତୁ। ପରେ ପରେ ଟିଭିରେ କ'ଣ ସବୁ ଚାଲିଥିଲା ସେଥିପ୍ରତି ତାଙ୍କର ଆଗ୍ରହ ନଥିଲା। ବିଜ୍ଞାପନଟି ଦେଖିବା ପରେ ତାଙ୍କୁ ଏକ ଅଜଣା ଆତଙ୍କ ଗ୍ରାସ କଲା। ଭାବୁଥିଲେ କାବ୍ୟା କ'ଣ ଆଜି ଅଟୋରେ ଏକୁଟିଆ ଗଲା କି? ସ୍କୁଲ ବେଶ ଦୂର, ନିର୍ଜନ ରାସ୍ତା, ବଢ଼ିଲା ଝିଅର ଡ୍ରେସିଂ ଟେବୁଲ ଆଗରେ ନିଜକୁ ବାରମ୍ବାର ସଜଉଥିବାର ଚିତ୍ର ତାଙ୍କ ଆଖି ଆଗରେ ଭାସିଗଲା। କେତେ ଶୀଘ୍ର ବଢ଼ିଯାଇଛି ତାଙ୍କ ଆଖିର ତାରା, ଦିନକୁ ଦିନ ଦେଖାଯାଉଛି ଅଧିକରୁ ଅଧିକ ସୁନ୍ଦର। କଳିକାରୁ ହୋଇଯାଇଛି ସଦ୍ୟ ପ୍ରସ୍ଫୁଟିତ ଫୁଲ। ଖଳନାୟକ ପରି ଲାଗୁଥିବା ସକାଳେ ଆସିଥିବା ସେ ଅଟୋବାଲାର ଚେହେରା ତାଙ୍କ ଆଖି ଆଗରେ ଭାସିଗଲା। ଏମିତି ଚେହେରାର ପିଲା କେତେ ଦୂର ଭରସା ଯୋଗ୍ୟ? ନିଜକୁ ପ୍ରଶ୍ନ କଲେ ଶୋଭା। ତା ଭିତରେ ଯେ ଶୈତାନଟି ଲୁଚି ବସିନଥିବ କିଏ କହିବ? ବାସ୍ ଖାଲି ମଉକାଟି ଦରକାର, ଆଉ ତାପରେ ଅନ୍ୟମନସ୍କ ଭାବରେ ଟିଭି ରିମୋଟ୍ ଟିପି ଚାଲିଲେ। ଚ୍ୟାନେଲମାନେ ଆଗକୁ ଆଗକୁ ଯାଉଥିଲେ। ବିରକ୍ତରେ ଥୋଇଦେଲେ ରିମୋଟ୍। ଏଥର ଆଉ ଗୋଟିଏ ଚ୍ୟାନେଲ, ପୁଣି ଗୋଟିଏ ବିଜ୍ଞାପନ। ଏଥର ବ୍ୟାଟ୍ ଟଚ୍ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ସନ୍ଦେଶ, ଅଶ୍ଳୀଳ ସ୍ପର୍ଶକୁ ସହ୍ୟ ନ କରିବାକୁ ବାର୍ତ୍ତା। ହଠାତ୍ ସକାଳୁ ସକାଳୁ ଏମିତି ବିଜ୍ଞାପନ ସବୁ ତାଙ୍କ ନଜରକୁ କାହିଁକି ଆସୁଛି? ଶୋଭା ବିସ୍ମିତ ହେଲେ ଭୟଭୀତ ବି। ଏହା କ'ଣ କିଛି ଅଘଟଣର ସୂଚନା? ସିଏ ବୁଝିପାରୁନଥିଲେ। ତାଙ୍କ ମନକୁ ପାପ ଛୁଉଁଥିଲା, ଦୁର୍ଭାବନା ବଢ଼ୁଥିଲା। ହଠାତ୍ ମନେ ପଡ଼ିଲା ସେଇ ଅଟୋରେ ଆଗକୁ ଉଠୁଥିବା ଆଉ ଗୋଟେ ଝିଅର କଥା। ସିଏ କାବ୍ୟାଠୁ ସାନ, ତା ମାଆଙ୍କ ନାଁ ମନେ ପକାଇଲେ ଫୋନ୍ କଲେ, ରିଙ୍ଗ ହେଲା, କେହି ଉଠାଇଲେନି। କିଛି ସମୟ ପରେ ପୁଣି କଲ୍ କଲେ, ସେଇ ଏକା କଥା। ତାଙ୍କୁ ଅସହାୟ ଲାଗୁଥିଲା, ଟିଭି ତା ବାଟରେ ଚାଲିଥିଲା। ତାଙ୍କ ନଜର ପୁଣି ପଡ଼ିଲା, ଏଥର ଜ୍ୟୋତିଷ ଶାସ୍ତ୍ର, ଭାଗ୍ୟ, ଭବିଷ୍ୟତ, ଗ୍ରହଚାଳନା, ରାଶିଫଳ ଉପରେ କାର୍ଯ୍ୟକ୍ରମ। କେଉଁ ରାଶିର ବ୍ୟକ୍ତିଙ୍କ ଆଜି ଦିନଟି କେମିତି କଟିବ ସେ ସମ୍ପର୍କରେ କହି ଚାଲିଥିଲେ ଲମ୍ବା ମୁହଁ ଥିବା ଗୋଟେ ଦାଢ଼ିଆ ବୁଢ଼ା। ନିଜ ରାଶି କ'ଣ ହଠାତ୍ ମନେ ପଡ଼ିଲାନି ତାଙ୍କର। ପରେ ମନେ ପଡ଼ିଲା ମୀନରାଶି, ମାତ୍ର ମୀନରାଶି ସମ୍ପର୍କରେ କିଛି କହିଲାନି ଲୋକଟା, ବୋଧହୁଏ ଆଗରୁ କହିସାରିଛି। ତାଙ୍କର ଆଉ କିଛି ଦେଖିବାର ଆଗ୍ରହ ନଥିଲା। ରିମୋଟ୍ ଟିପିଲେ, ବନ୍ଦ ହେଲା ଟିଭି। ଏଥର ନିରବରେ ବସି ରହିଲେ ଶୋଭା। ହଠାତ୍ ବାପାଙ୍କ କଥା ମନେ ପଡ଼ିଲା, ଗତ ସପ୍ତାହରେ ଆସିଥିଲେ, ଏକାନ୍ତରେ ତାଙ୍କୁ କହିଥିଲେ, ଶୋଭା ତୋ ଝିଅର ଏବେ ପଢ଼ିବା ସମୟ, ଏଇ 13-19 ବୟସଟା ବଡ଼ ପିଛିଳ, ଟିନ୍ ଏଜ୍ ପରା, ଏଇ ବୟସରେ ବେଶୀ ସତର୍କତା ଦରକାର, ଝିଅ ଉପରେ ସବୁବେଳେ ନଜର ରଖିଥିବୁ। ଏତେବେଳେ ବାପାଙ୍କ କଥା କାହିଁକି ମନେ ପଡ଼ିଲା? ଇଏ କ'ଣ ଖାଲି ଗୋଟେ ସଂଯୋଗ? ବିଷାଦଗ୍ରସ୍ତ ହୋଇ ପଡ଼ୁଥିଲେ ଶୋଭା। ଭାବିଲେ ଏ ଉଦ୍ବେଗ ଶେଷ ହେବା ଜରୁରୀ। ଦିବ୍ୟଙ୍କୁ ପଠାଇବେ ସ୍କୁଲ, ଦେଖିଆସିବେ କାବ୍ୟା ଠିକ୍ଠାକ୍ ପହଞ୍ଚିଲା ନା ନାହିଁ। ଶୋଇଥିବା ଦିବ୍ୟଙ୍କ ପାଖକୁ ଯାଇ ଚିନ୍ତା କଲେ ତାଙ୍କୁ ଉଠାଇବେ କି ନାହିଁ। ପୁଣି ଭାବିଲେ କିଛି ଲାଭ ନାହିଁ, ସେଇ ପୁରୁଣା କଥା ହିଁ କହିବେ, ତମର ସବୁବେଳେ ନେଗେଟିଭ୍ ଚିନ୍ତା, ବି ପଜିଟିଭ୍ ଶୋଭା। ତାଙ୍କ ପାଖରୁ ଫେରି ଭାରି ମନରେ ପୁଣି ବସି ପଡ଼ିଲେ ସୋଫାରେ। ତାଙ୍କର ନଜର କାନ୍ଥ ଘଣ୍ଟା ଉପରେ ପଡ଼ିଲା, 11:40 ଦେଖାଉଥିଲା ଘଣ୍ଟା, ମାନେ ଗତକାଲି ରାତିରୁ ବନ୍ଦ ହୋଇସାରିଛି। ଘଣ୍ଟା ବନ୍ଦ ହେବା ସହିତ ଶୋଭା ଅନୁଭବ କରୁଥିଲେ ସବୁକିଛି ସ୍ଥିର ହୋଇଯାଉଥିବାର, ଶୀତଳ ହୋଇଯାଉଥିବାର। ତାଙ୍କ ଆଖି ଆଗରେ ଭାସି ଉଠୁଥିଲା ବାରମ୍ବାର ସେଇ ଅଟୋବାଲାର ଗୁଟ୍କା ଚବଉଥିବା ସନ୍ଦେହ ଉଦ୍ରେକକାରୀ ଲମ୍ବା ମୁହଁ।

ଗଳ୍ପ ଝରରେ ଶୁଣୁଥିଲେ ଗାଳ୍ପିକ ମନୋଜ କୁମାର ପୂଜାରୀଙ୍କ ଗଳ୍ପ ବାଘ ଭୟ। ଉପସ୍ଥାପନା ରାଜୀବ ଲୋଚନାଚାର୍ଯ୍ୟ, ପ୍ରଯୋଜନା ମନୋଜ କୁମାର ପୂଜାରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍।

ଅକ୍ରୁର ରଥ ବାହି ନେଉଛନ୍ତି। ଗୋପଗ୍ରାମ ବୃନ୍ଦାବନ ଅତିକ୍ରମ କରି ଯମୁନା କୂଳରେ ରଥ ପହଞ୍ଚି ଯାଇଛି। ଅକ୍ରୁରଙ୍କ ଇଚ୍ଛା ଯମୁନାର ନୀଳ ଜଳରେ ସ୍ନାନ କରିବେ। ଅନୁମତି ଭିକ୍ଷା କରିଛନ୍ତି କୃଷ୍ଣ ବଳରାମଙ୍କର। ସେତେବେଳ ପର୍ଯ୍ୟନ୍ତ ଅକ୍ରୁରଙ୍କ ମନରେ ସଂଶୟ ରହିଛି, କୃଷ୍ଣ କ'ଣ ସତରେ ନାରାୟଣ? ବିଶ୍ୱାସେ ମିଳନ୍ତି ହରି ତର୍କେ ବହୁ ଦୂର। କୃଷ୍ଣ ଜାଣନ୍ତି ଅକ୍ରୁରଙ୍କ ଭଗବତ ବିଶ୍ୱାସର ଭିତ୍ତି ସୁଦୃଢ଼ ନୁହେଁ, ସେ ମାୟା ରଚନା କରିଛନ୍ତି। ଅବଗାହନ ସମୟରେ ଅକ୍ରୁର ଦେଖୁଛନ୍ତି ଜଳ ମଧ୍ୟରେ କୃଷ୍ଣ ବିରାଜିତ। ମନରେ ଭାବୁଛନ୍ତି, କଂସ ଭୟରେ କୃଷ୍ଣ ଜଳ ମଧ୍ୟରେ ଲୁଚିଗଲେ କି? ହତବୁଦ୍ଧିର ଉଦ୍ରେକ ଅକ୍ରୁର ମନରେ, କ'ଣ କରିବେ? ସେ ବ୍ୟତିବ୍ୟସ୍ତ ଭାବରେ ଜଳରୁ ବାହାରି ଦେଖୁଛନ୍ତି କୂଳରେ ବି ଶ୍ରୀକୃଷ୍ଣ। ଜଳରେ ଯିଏ, କୂଳରେ ବି ସିଏ। ଆହ, ଏକି ବିଚିତ୍ର ଲୀଳା! ଅକ୍ରୁରଙ୍କ ସବୁ ସଂଶୟ ଦୂର ହୋଇଯାଉଛି, ଭକ୍ତି ରସରେ ତାଙ୍କ ହୃଦୟ ପୂର୍ଣ୍ଣ ହୋଇଯାଉଛି, ଜୀବନ ଧନ୍ୟ ହୋଇଯାଉଛି। ବୁଝିପାରୁଛନ୍ତି କୃଷ୍ଣ ସର୍ବବ୍ୟାପ୍ତ ପୂର୍ଣ୍ଣ ବ୍ରହ୍ମସ୍ୱରୂପ।

ଶୁଣୁଥିଲେ ଭକ୍ତଚରଣ ଦାସ କୃତ ମଥୁରା ମଙ୍ଗଳର ନବମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ।

ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାପ୍ରେ ମଧ୍ୟ ଆମ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି।

ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ କଥାଚିତ୍ର ବିଜୟିନୀ ବିଜୟୀ ଭବ ଦ୍ୱୈତ କଣ୍ଠରେ ଗାଇଛନ୍ତି ହ୍ୟୁମାନ ସାଗର ଓ ଦୀପ୍ତିରେଖା ପାଢ଼ି। ଗୀତ ରଚନା କରିଛନ୍ତି ବିଜୟ ମଲ୍ଲ, ସଙ୍ଗୀତ ପ୍ରେମ ଆନନ୍ଦ।

ପରବର୍ତ୍ତୀ କଥାଚିତ୍ର ବିଦ୍ୟାରାଣ। ଦ୍ୱୈତକଣ୍ଠରେ ଗାଇଛନ୍ତି ବାବୁସାନ ମହାନ୍ତି ଓ ଅସୀମା ପଣ୍ଡା। ଗୀତ ରଚନା କରିଛନ୍ତି ନିର୍ମଲ ନାୟକ। ସଙ୍ଗୀତ ବୈଦ୍ୟନାଥ ଦାସ।

ଏଥର ଗାଇଛନ୍ତି ଋତୁରାଜ ମହାନ୍ତି। ଗୀତ ରଚନା କରିଛନ୍ତି ସୂର୍ଯ୍ୟନ ମହାପାତ୍ର। ସଙ୍ଗୀତ ବୈଦ୍ୟନାଥ ଦାସ। କଥାଚିତ୍ର ଡେଲିଭରି ବୟ।

ଶୁଣୁଛନ୍ତି ଓଡ଼ିଆ କଥାଚିତ୍ର ଗୀତ। ଏଥର କଥାଚିତ୍ର ଦିଲ୍ ମୋର ମାନେନା ଗାଇଛନ୍ତି ସବିଶେଷ ମିଶ୍ର, ଅନନ୍ୟା ଶ୍ରୀତମ ନନ୍ଦ। ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ, ସଙ୍ଗୀତ ପ୍ରେମ ଆନନ୍ଦ।

ଏଥର କଥାଚିତ୍ର ଡଟ୍ ପେନ୍ ଗାଇଛନ୍ତି ଗୌରବ ଆନନ୍ଦ ଓ ଅର୍ପିତା ଚୌଧୁରୀ। ଗୀତ ରଚନା ରାକେଶ ଦାସ, ସଙ୍ଗୀତ ସୋମେଶ ଶତପଥୀ।

ଶୁଣୁଛନ୍ତି ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମର ଶେଷରେ କଥାଚିତ୍ର କିସ୍ ମିସ୍ ଦ୍ୱୈତ କଣ୍ଠରେ ଗାଇଛନ୍ତି ସ୍ୱୟଂ ପାଢ଼ୀ ଓ ଅନ୍ତରା ଚକ୍ରବର୍ତ୍ତୀ। ଗୀତ ରଚନା କରିଛନ୍ତି ନିର୍ମଳ ନାୟକ, ସଙ୍ଗୀତ ଅଭିଜିତ ମଜୁମଦାର।

ପ୍ରଚାର କଲୁ ଓଡ଼ିଆ କଥାଚିତ୍ରର ଗୀତ। ଆଜିର କଥାଚିତ୍ର ଗୁଡ଼ିକ ଥିଲା ବିଦ୍ୟାରାଣ, ଡେଲିଭରି ବୟ, ଦିଲ ମୋର ମାନେନା, ବିଜୟିନୀ ବିଜୟୀ ଭବ, ଡଟ୍ ପେନ୍ ଓ କିସ୍ ମିସ୍। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଓ www.prasarbharati.gov.in ଲାଇଭ୍ ରେଡ଼ିଓ ଟ୍ୟାପ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ଆରମ୍ଭ କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ଉସ୍ତାଦ ୟୁନୁସ୍ ହୁସେନ ଖାଁଙ୍କ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ପରିବେଷଣ କରୁଛନ୍ତି ରାଗ ବେହାଗଡ଼ା।

0: equipment, which is critical for production of advanced small-size semiconductors. A Delhi court today sent the prime suspect in the NEET paper leak case, P.V. Kulkarni, and another accused, Manisha Waghmare, to CBI custody for 10 days. Special CBI Judge Ajay Gupta ordered the remand after the probe agency submitted that the DO needed to be taken outside the national capital for further investigation and that the larger conspiracy had to be investigated. In IPL cricket, chasing a target of 248 runs, Gujarat Titans were 177 for 1 in 16 overs against Kolkata Knight Riders in Kolkata when reports last came in. Put into bat first, Kolkata Knight Riders posted 245 for 2 in the stipulated 20 overs. And that is the end of this news bulletin.
1: ଆକାଶବାଣୀ ବଲାଙ୍ଗୀର ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆଗାମୀକାଲି ସକାଳ ଅଧିବେଶନର କାର୍ଯ୍ୟକ୍ରମର କିଛି ସୂଚନା। ସକାଳ 6:05ରେ ପ୍ରଚାର କରିବ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା। ଆଜିର ଭାବନା ଶୁଣିପାରିବେ 6:30ରେ। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ 6:35ରେ। ଆମର ସ୍ୱାସ୍ଥ୍ୟ 7:10ରେ। କୁନି କୁନି ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ ଟୁ କୁମୁସି, ଏଥିରେ ଶୁଣିବେ ଆମ ରାଜ୍ୟର ବଡ଼ ମଣିଷ କ୍ରମରେ ମଧୁବାବୁଙ୍କ ବିଷୟରେ। ଓଡ଼ିଆ ଦେଶଭକ୍ତି ଗୀତ 7:55ରେ। ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲି କରିବୁ 9:00ରେ। ଶୁଣିଲେ ଆଗାମୀକାଲି ପ୍ରଥମ ଅଧିବେଶନର କାର୍ଯ୍ୟକ୍ରମରୁ କିଛି ସୂଚନା। ଆକାଶବାଣୀ ବଲାଙ୍ଗୀର ବର୍ତ୍ତମାନ ସମୟ 11:11। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ଆପଣମାନଙ୍କୁ ଅଭିବାଦନ ଜଣାଇ ଆଗାମୀକାଲି ଆମର ଅଧିବେଶନ ଆରମ୍ଭ କରିବୁ 5:53ରେ। ଆଜି ପାଇଁ ବିଦାୟ ନେଉଛୁ। ଶୁଭରାତ୍ରି। ଜୟ ହିନ୍ଦ।